ଆକାଶବାଣୀ ପୁରୀ, ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 9 ଦିନ, ଇଂରାଜୀ 2026 ମସିହା ମେ ମାସ 30 ତାରିଖ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:45। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 FM ଯୋଗେ।

ପ୍ରଚାର କରୁଛୁ ଭକ୍ତି ଅର୍ଘ୍ୟର କାର୍ଯ୍ୟକ୍ରମ ଆରାଧନା। ଜଗତ ପାଳିନୀ ମା କରୁଣାମୟୀ ଜନନୀ, ବିପଦ ହାରିଣୀ ଅଭୟଦାୟିନୀ, ଦୁର୍ଗା ଦୁର୍ଗତି ନାଶିନୀ। ଜଗତ ପାଳିନୀ ମା କରୁଣାମୟୀ ଜନନୀ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ରହିଛନ୍ତି ତାନସେନ ସିଂ। ଗୀତ ରଚନା କରିଛନ୍ତି ସୁଜାତା।

ଡାକ ନଶୁଣ କିମ୍ପାଇଁ ଭବସିନ୍ଧୁ ଜଳେ ପଡ଼ି ଭାସୁଅଛି ମୁହିଁ। ଏହି ଗୀତଟିରେ କଣ୍ଠଦାନ କରିଛନ୍ତି ଗୋବିନ୍ଦ ଚନ୍ଦ୍ର ସେନାପତି। ଗୀତ ରଚନା ଭୀମ ଭୋଇ।

ତମ ସୃଷ୍ଟିରେ ଅନ୍ଧ ମୁଁ ପ୍ରଭୁ, ପଥ ଖୋଜି ପାଏ ନାହିଁ। ତମ ସୃଷ୍ଟିରେ ଅନ୍ଧ ମୁଁ ପ୍ରଭୁ, ପଥ ଖୋଜି ପାଏ ନାହିଁ। ଏଘୋର ତାମସୀ ରଜନୀ, ମୋ ଲାଗି ନିମିଷେ ଯାଉନି ପାହି। ଏହି ଗୀତଟିକୁ କଣ୍ଠରେ ସଜାଇଛନ୍ତି ଗାୟତ୍ରୀ ବୋଷ, ହଳଧର ସୂତାରଙ୍କ ଗୀତ ରଚନାରୁ।

କୋଠ ଭୋଗଖିଆ ମୋଚକା ଆଖିଆ ଓଠ ହେ ପଉଡ଼ ଭାଙ୍ଗି। ଏ ଗୀତଟିକୁ ଗାଇ ଶୁଣାଇଛନ୍ତି ଭିକାରୀ ଚରଣ ବଳ। ଗୀତିକାର ହେଲେ କ୍ଷୀରୋଦ ଚନ୍ଦ୍ର ପୋଥାଳ।

ପ୍ରଚାରକଲୁ ଆରାଧନା କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ରେ ଶୁଣନ୍ତୁ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ଶ୍ରୀଜଗନ୍ନାଥ ସଂସ୍କୃତିକୁ ଯେତେ ଯେତେ ଖୋଜିବା ସେଥିରୁ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କଥା ବାହାରିବ। ଶ୍ରୀକ୍ଷେତ୍ରରେ ଧର୍ମୀୟ ଉଦାରତାର ଆଉ ଗୋଟିଏ ବଡ଼ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରରେ ଗଢ଼ି ଉଠିଥିବା ଶତାଧିକ ମଠ। ଏ ସବୁ ମଠ ଭିନ୍ନ ଭିନ୍ନ ସମ୍ପ୍ରଦାୟର, ରାମାନୁଜ, ରାମାନନ୍ଦୀ, ପଞ୍ଚରାମାନନ୍ଦୀ, ଶ୍ରୀଶଙ୍କର, ନିମ୍ବାର୍କ, ବିଷ୍ଣୁ ସ୍ୱାମୀ

0: ବ୍ରହ୍ମମାଧ୍ୱ ଗୌଡ଼େଶ୍ୱର ଅତିବଡ଼ି ଅନନ୍ତ କବୀର ନାନକ ସ୍ମାର୍ତ ଅଙ୍ଗିଲା ଦଶନାମୀ ମାଧବାଚାର୍ଯ୍ୟ ବଲ୍ଲଭାଚାର୍ଯ୍ୟ ଉତ୍କଳୀୟ ବୈଷ୍ଣବ ଇତ୍ୟାଦି ଇତ୍ୟାଦି ଏହି ସମ୍ପ୍ରଦାୟମାନଙ୍କର ଏକାଧିକ ମଠ ଶ୍ରୀକ୍ଷେତ୍ରରେ ଅଛି। ଆମର ଶ୍ରୀଜଗନ୍ନାଥ ଶବର ଦେବତା କିମ୍ବା ବୈଦିକ ଦେବତା ହୁଅନ୍ତୁ, ତାଙ୍କର ପୂଜା ପର୍ବ ରୀତିନୀତିର ଏକ ପଦ୍ଧତି ଅଛି। ଏ ଯେଉଁ ସମ୍ପ୍ରଦାୟମାନେ ଶ୍ରୀକ୍ଷେତ୍ରକୁ ଆସିଲେ ସେମାନଙ୍କର ଦେବତା ଭିନ୍ନ, ତାଙ୍କର ପୂଜା ପଦ୍ଧତି ଭିନ୍ନ, ଗୋଟିଏ ଭିନ୍ନ ଦେବତା ଏବଂ ତାଙ୍କର ଭିନ୍ନ ପଦ୍ଧତିକୁ ଏଇଠି ରଖିବା କ'ଣ ଦରକାର ଥିଲା? ପୁଣି ଗୋଟିଏ ଦୁଇଟା ନୁହେଁ, ଶହ ଶହ ଗଣ୍ଡଗୋଳ ନଥିଲେ ଗଣ୍ଡଗୋଳ ହେବାର ସମ୍ଭାବନା, କିନ୍ତୁ ଶ୍ରୀକ୍ଷେତ୍ରରେ ଏସବୁ ହେଲା ନାହିଁ। କାରଣ ଜଗନ୍ନାଥ ସଂସ୍କୃତିକୁ ଗଢ଼ିଥିବା ମହାପୁରୁଷମାନେ ଉତ୍କଳର ଗଜପତିମାନେ ଧରି ନେଇଥିଲେ ସବୁ ମତ ଆଉ ସବୁ ପଥର ମୂଳ ହେଉଛି ସନାତନ ସଂସ୍କୃତି। ବେଦରେ ଯାହା କୁହାଯାଇଛି, ଏକଂ ସତ୍ ବିପ୍ରାହା ବହୁଧା ବଦନ୍ତି, ସତ୍ୟ ଏକ ତାକୁ ଭିନ୍ନ ଭିନ୍ନ ଭାବରେ କୁହାଯାଏ। ତେଣୁ ଏଇ ଯେଉଁ ସମ୍ପ୍ରଦାୟମାନେ ବାହାରିଛନ୍ତି ସେମାନେ ଜଗନ୍ନାଥଙ୍କଠାରୁ ଭିନ୍ନ ନୁହନ୍ତି, ଏହି କଥାଟା ସେମାନେ ବୁଝିଥିଲେ ବୋଲି ଶ୍ରୀକ୍ଷେତ୍ରରେ ଏତେ ସମ୍ପ୍ରଦାୟକୁ ସ୍ଥାନ ମିଳିଲା। ଶ୍ରୀଜଗନ୍ନାଥ ସଂସ୍କୃତି ବୁଝିସାରିଥିଲା ଯେ ମାନବ ଜାତିର କଲ୍ୟାଣ ଧର୍ମୀୟ ବିଭେଦ ବା ସଂଘର୍ଷରେ ନାହିଁ, ଧର୍ମୀୟ ମିଳନ ବା ଗ୍ରାହକତାରେ ଅଛି। ଜଗନ୍ନାଥ ସଂସ୍କୃତି ଯେଭଳି ନିଜର ମତ ଏବଂ ବିଚାରକୁ ନେଇ ଆଗକୁ ବଢ଼ୁଛି, ଅନ୍ୟ ସମ୍ପ୍ରଦାୟମାନେ ମଧ୍ୟ ନିଜର ମତକୁ ନେଇ ବଢ଼ିବାର ଅଧିକାର ରଖନ୍ତୁ। ସେମାନଙ୍କୁ ଶ୍ରୀକ୍ଷେତ୍ରରେ ସ୍ଥାନ ନଦେଲେ ସେମାନେ ଆଉ କେଉଁଠି ହୁଏତ ଆସ୍ଥାନ ଜମେଇବେ, କାରଣ ତାଙ୍କୁ ସ୍ଥାନ ନଦେଇ ଅଟକେଇ ଦେଇ ହେବ, କିନ୍ତୁ ତାଙ୍କ ବିଚାରକୁ ଆମେ ଅଟକେଇ ପାରିବା ନାହିଁ। ଆସନ୍ତୁ, ଏଇଠି ବସନ୍ତୁ, ତାଙ୍କ ବିଚାରକୁ ଆମେ ଅନୁଧ୍ୟାନ କରି ଦେଖୁ, ଯଦି ତାହା ଉତ୍ତମ ବିଚାର ତାକୁ ଆମେ ଗ୍ରହଣ ମଧ୍ୟ କରୁ। ଏହି କଥା ଜଗନ୍ନାଥ ସଂସ୍କୃତିରେ ଘଟିଲା। ସେଇଥିପାଇଁ ହିନ୍ଦୁ ଧର୍ମର ଅନ୍ୟ ସମ୍ପ୍ରଦାୟମାନେ କେବଳ ଶ୍ରୀକ୍ଷେତ୍ରରେ ତାଙ୍କର ଆସ୍ଥାନ ଜମେଇ ନାହାନ୍ତି, ଶ୍ରୀଜଗନ୍ନାଥଙ୍କର ପୂଜା ପଦ୍ଧତିରେ ମଧ୍ୟ ପଶିଛନ୍ତି, ତାଙ୍କୁ ଗ୍ରହଣ ମଧ୍ୟ କରାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ମୂଳରୁ ସ୍ଥିର କରି ନେଇଛି ଯେ ନିଜ ମତ ଆଉ ବିଚାରକୁ ଖୁବ୍ ବଡ଼ ବୋଲି ଜଣେ ବିଚାର କରିପାରେ, କିନ୍ତୁ ତାହା କେବେ ହେଲେ ସର୍ବଶେଷ କଥା ନୁହେଁ, ଅନ୍ୟମାନଙ୍କର ମତରେ ବି ସାର ଥାଇପାରେ। ତେଣୁ ଅନ୍ୟକୁ ଜାଣିବା, ଅନ୍ୟକୁ ଶୁଣିବା, ସମ୍ଭବ ହେଲେ ତାକୁ ଗ୍ରହଣ କରିବା, ଅନ୍ୟକୁ ଗ୍ରହଣ କରିବା ନ କରିବା ଅପେକ୍ଷା ଗ୍ରହଣ କରିବାର ଗୋଟିଏ ମାନସିକତା ରଖିବା ହେଉଛି ବଡ଼ କଥା। ଯେଉଁ ଧର୍ମନିରପେକ୍ଷତା କଥା ଆମେ ଏବେ କହୁଛୁ ଏବଂ ଯାହା ଆମ ଦେଶର ସମ୍ବିଧାନରେ ରଖି ଆମେ ଆମ ଦେଶକୁ ଏକ ଉଦାର ଦେଶ ଭାବରେ ପରିଚିତ କରିବାର ଚେଷ୍ଟା କରିଛୁ, ତାର ମୂଳ ହଜାର ବର୍ଷରୁ ଅଧିକ କାଳ ଆଗରୁ ଶ୍ରୀଜଗନ୍ନାଥ ସଂସ୍କୃତିରେ ଖୁବ୍ ସ୍ପଷ୍ଟ ଭାବରେ ଥିଲା, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ମଠଗୁଡ଼ିକ। ଏହି ମଠମାନେ ଶ୍ରୀକ୍ଷେତ୍ରରେ କେବଳ ନିଜର ଆସ୍ଥାନ ଜମେଇ ନାହାନ୍ତି, ନିଜର ମତକୁ ପ୍ରଚାର କରିବାର ସୁଯୋଗ ମଧ୍ୟ ପାଇଛନ୍ତି। କେହି ତାଙ୍କୁ କେବେ ବାରଣ କରିନାହିଁ, ବାଧା ଦେଇନାହିଁ। ଏଇଥିରୁ ଗୋଟିଏ ସତ୍ୟ ଫୁଟି ବାହାରିଛି, ତାହା ହେଉଛି ଜଣେ ଅନ୍ୟର ମହତ୍ତ୍ୱକୁ ସ୍ୱୀକାର କଲେ ନିଜେ ଛୋଟ ହୋଇଯାଏ ନାହିଁ, ବରଂ ପ୍ରକୃତରେ ଏବଂ ପରିଶେଷରେ ସେ ନିଜେ ହିଁ ବଡ଼ ହୋଇ ଉଭା ହୁଏ। ସେମିତି ହେଉଛନ୍ତି ଆମର ଶ୍ରୀଜଗନ୍ନାଥ। ସମସ୍ତଙ୍କୁ କହିଲେ, ଆସ ଏଇଠି ବସ, ତୁମେ ଯାହା କହୁଛ ତା ବି ଠିକ୍, ତୁମର ଏଇ କଥାଟା ମୁଁ ଗ୍ରହଣ ବି କରିନେଉଛି। ସମସ୍ତେ ରହିଲେ, କିନ୍ତୁ ସଭା ଉପରେ ରହିଲେ ମହାପ୍ରଭୁ। କେଡ଼େ ଚମତ୍କାର ଭାବରେ ଏହି କଥା ଶ୍ରୀକ୍ଷେତ୍ରରେ ଘଟିଛି, ସେହି କଥା ଲକ୍ଷ୍ୟ କଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଆଜିର ସମୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ବାର୍ତ୍ତା ପୃଥିବୀର କେଡ଼େ କେଡ଼େ ସମସ୍ୟାର ସମାଧାନ କରିଦେବାର ସାମର୍ଥ୍ୟ ରଖୁଛି। ଇଏ କ'ଣ କମ୍ ବଡ଼ କଥା ଆମ ପାଇଁ?
1: ପ୍ରଚାର କଲୁ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 91ତମ ଅଧ୍ୟାୟ। କଣ୍ଠଶିଳ୍ପୀମାନେ ରହିଛନ୍ତି ଅନୁରାଧା ମାରାଠେ ଏବଂ ଶ୍ରୀକାନ୍ତ ପଡ଼ଗାଓଁକର।
2: Episode 91, 9-1.

ପ୍ରଚର୍କୁଲୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 91ତମ ଅଧ୍ୟାୟ। କଣ୍ଠଶିଳ୍ପୀମାନେ ଥିଲେ ଅନୁରାଧା ମାରାଠୀ ଏବଂ ଶ୍ରୀକାନ୍ତ ପଡ଼ଗାଓଁକର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ପ୍ରଚାର କରୁଛୁ ଏକ ଓଡ଼ିଆ ଭକ୍ତିଗୀତ। ସୌରଭ ନାୟକଙ୍କ କଣ୍ଠରେ ବିଜୟ ମଲ୍ଲଙ୍କ ଗୀତ ରଚନାରୁ।

ପ୍ରଚାର କରୁଛୁ ଆଜିର କାର୍ଯ୍ୟକ୍ରମ ସୂଚନା। ସକାଳ 7:27ରେ ଶୁଣିପାରିବେ ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ। 7:40ରେ ଶୁଣିପାରିବେ ଚିରସବୁଜ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଶୁଣିପାରିବେ 7:55ରେ। 8:30ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ଦିନ 10ଟାରେ ଶୁଣିପାରିବେ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। 11ଟାରେ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କାର୍ଯ୍ୟକ୍ରମ। ଅପରାହ୍ନ 5:32ରେ ଶୁଣିପାରିବେ ଯୁବ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 6:20ରେ। 7:25ରେ ଶୁଣିପାରିବେ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ବନାନୀ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 7:30ରେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8ଟାରେ ଶୁଣିପାରିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଗୀତ ଗଜଲ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10ଟାରେ। 10:30ରେ ଶୁଣିପାରିବେ ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେଉଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଆଜିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। କଟକ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ସୁବର୍ଣ୍ଣପୁର, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲାରେ ଏସ୍ଆଇଆର୍ ପ୍ରସ୍ତୁତି ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଏକ ଉନ୍ନତ ପ୍ୟାକେଜିଂ ଗ୍ଲାସ୍କୋ ସବ୍ଷ୍ଟେଟ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଏକ ଢାଞ୍ଚା ସ୍ଥାପନ କରିବା ଲାଗି ରାଜ୍ୟ ସରକାର, ଇଣ୍ଟେଲ୍ କର୍ପୋରେସନ୍ ଏବଂ 3GS ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ୟୁନିଟ୍ ଖୋର୍ଦ୍ଧା ଅଞ୍ଚଳରେ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି। ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଦେଶରେ ସେମି କଣ୍ଡକ୍ଟର ଉତ୍ପାଦନ ପାଇଁ ସହାୟକ ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ଆଗାମୀ 5-6 ମଧ୍ୟରେ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ବିନିଯୋଗ ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକରେ ସମଗ୍ର ଶିକ୍ଷା 3.0 ଆଗାମୀ ଦିନରେ ଅଧିକ ଦକ୍ଷ

ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଅଧିକ ସମନ୍ୱୟ ତଥା ବ୍ୟାପକ ପ୍ରଭାବ ପାଇଁ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବ। ଏହି ଯୋଜନା ଅନୁଯାୟୀ ସମଗ୍ର ଶିକ୍ଷା ଅଭିଯାନ ପିଏମ୍ ପୋଷଣ ଉଲ୍ଲାସ ପିଏମ୍ ଶ୍ରୀ ଏବଂ ଅନ୍ୟ ଯୋଜନାଗୁଡ଼ିକର ମିଶ୍ରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜୀବନରେ ସଫଳତା ହାସଲ କରିବା ପାଇଁ ମୂଲ୍ୟବୋଧ କରୁଣା ଏବଂ ସାଧୁତା ବଜାୟ ରଖିବାକୁ ମାଟ୍ରିକ୍ ଟପରମାନଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଜଣାଇଛନ୍ତି। ଲୋକଭବନରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ଶୀର୍ଷ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 2025-26 ଆର୍ଥିକ ବର୍ଷ ପାଇଁ ଓଡ଼ିଶାର କୃଷିକ୍ଷେତ୍ର ଆନୁମାନିକ ଭାବେ 5.3% ହାରରେ ଅଭିବୃଦ୍ଧି ହାସଲ କରୁଛି। ଏହା ଜାତୀୟ ହାର 3.1% ତୁଳନାରେ ଅଧିକ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଖରିଫ୍ ସମ୍ମିଳନୀରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ଚଳିତ ବର୍ଷ 57,40,000 ହେକ୍ଟର ଜମିରେ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ

0: ହାସଲ କରୁଛି। ଏହା ଜାତୀୟ ହାର 3.1% ତୁଳନାରେ ଅଧିକ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଖରିଫ ସମ୍ମିଳନୀରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ଚଳିତ ବର୍ଷ 57,40,000 ହେକ୍ଟର ଜମିରେ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ଗଠନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଥିବା ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ 5 ଜିଲ୍ଲାର 11 ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରେ ଥିବା ଖଣି ବ୍ଲକ ନିଲାମ ପାଇଁ ଜୁଲାଇ ମାସ 13 ସୁଦ୍ଧା ବିଡ୍ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ସୋହଡ଼ା ପଞ୍ଚାୟତର ପିତେଇପୁରଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 78 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏଥିରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର ଏବଂ ମାର୍କେଟ କମ୍ପ୍ଲେକ୍ସ ରହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମା ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରଙ୍କ ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ସୁନାମି ପ୍ରସ୍ତୁତି ମକ୍ଡ୍ରିଲ୍ ସଫଳତାର ସହ ଶେଷ ହୋଇଛି। ବ୍ୟାଙ୍କକ୍ରେ ଅନୁଷ୍ଠିତ ପାରା ତୀରନ୍ଦାଜୀ ସିରିଜ୍ 2026 ରାଜ୍ୟର ପାୟଲ ନାଗ 2 ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ ପାରାଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପାୟଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପାୟଲଙ୍କୁ 5,46,666 ଟଙ୍କାର ପ୍ରୋତ୍ସାହନ ରାଶି ଏବଂ କ୍ରୀଡ଼ା ସରଞ୍ଜାମ କ୍ରୟ କରିବା ପାଇଁ ଅତିରିକ୍ତ 3,23,100 ଟଙ୍କା ପ୍ରଦାନ କରାଯାଇଛି। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମଇ ମାସ 30 ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ଭାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ଥିଲା। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 6 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷେ ଗତକାଲି 10 ସହରର ତାପମାତ୍ରା 40 ସେଲ୍ସିୟସ୍ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.1 ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ହାଡ଼ ପରିହା ରୋଗ ଆଲୋଚନା କରିଛନ୍ତି ଡାକ୍ତର ମନୋରଞ୍ଜନ ମଲ୍ଲିକ।
2: ସାଧାରଣତଃ ହାଡ଼ ପରିହା ବା ଓଷ୍ଟିଓପୋରୋସିସ୍ କହିଲେ ଆମେ ବୋନ୍ ବା ହାଡ଼ର ଡେନ୍ସିଟି ଅର୍ଥାତ୍ ସାନ୍ଦ୍ରତା କମିଯିବା ବୋଲି ବୁଝୁ। ମଣିଷର ହାଡ଼ ପ୍ରୋଟିନ୍ ଓ ମିନେରାଲ ସମିଶ୍ରଣରେ ତିଆରି। ଏହି ରୋଗରେ ହାଡ଼ର ପ୍ରୋଟିନ୍ ଏବଂ ମିନେରାଲ ଦୁଇଟି ଯାକ କମିଯାଏ। ହାଡ଼ ପରିହା ରୋଗର ଅନେକ କାରଣ ଅଛି। ବାର୍ଦ୍ଧକ୍ୟ ଅବସ୍ଥା, ଋତୁସ୍ରାବ ବନ୍ଦ ହେବା ପରବର୍ତ୍ତୀ ସମୟ, ଅଧିକ ସମୟ ଅଚଳ ହୋଇ ବିଛଣାରେ ପଡ଼ି ରହିବା, ପୁଷ୍ଟିହୀନତା, ବିଭିନ୍ନ ହରମୋନ ଜନିତ ରୋଗ ଯଥା ଅତ୍ୟଧିକ ଥାଇରଏଡ଼ ହରମୋନ ବା ଥାଇରୋଟକ୍ସିକୋସିସ୍, ଡାଇବେଟିସ୍ ଏବଂ ଆହୁରି ଅନେକ ହରମୋନ ଜନିତ ରୋଗ ହାଡ଼ ପରିହାର କାରଣ ହୋଇଥାନ୍ତି। ଗର୍ଭାବସ୍ଥା, ଆଣ୍ଠୁଗଣ୍ଠି ବାତ ବା ରିମାଟିଜିମ୍, ବିଭିନ୍ନ ଔଷଧ ସେବନ ଯଥା ଷ୍ଟିରଏଡ଼, ହେପାରିନ୍ କିମ୍ବା ଆଣ୍ଟି କନଭର୍ସନ୍ ଡ୍ରଗ୍ସ ଏହାର ଲକ୍ଷଣ। ବହୁତ ଦିନ ଧରି ଅଣ୍ଟା, ମେରୁହାଡ଼ ବଥା ରହିବା, ସାମାନ୍ୟ ଆଘାତରେ ହାଡ଼ ଭାଙ୍ଗିଯିବା, ମେରୁହାଡ଼ ଭାଙ୍ଗି ଦବିଯିବା ଏବଂ କୁଜ ପଡ଼ିଯିବା, ଉଚ୍ଚତା କମ୍ ହୋଇଯିବା, ମଣିବନ୍ଧ ପାଖ ହାଡ଼ ଭାଙ୍ଗିଯିବା, ଜଙ୍ଘର ଉପରପଟ ହାଡ଼ ଭାଙ୍ଗିଯିବା, ଏହିସବୁ ଲକ୍ଷଣମାନ ହାଡ଼ ପରିହା ରୋଗ ସହିତ ସମାନ୍ତରଳ ଭାବରେ ଦେଖାଯାଇଥାଏ। ଓଷ୍ଟିଓପୋରୋସିସ୍ ବା ହାଡ଼ ପରିହା ରୋଗ ଡାଇଗ୍ନୋସିସ୍ କରିବାକୁ ହେଲେ ସବୁଠାରୁ ସହଜ ଉପାୟ ହେଉଛି ଏକ୍ସରେ। କିନ୍ତୁ 30-40% ହାଡ଼ କ୍ଷୟ ହେବା ପରେ ଓଷ୍ଟିଓପୋରୋସିସ୍ ଏକ୍ସରେରେ ଦେଖାଯାଇଥାଏ। ଅନ୍ୟାନ୍ୟ ପଦ୍ଧତିଗୁଡ଼ିକ ହେଲା ସିଟି ସ୍କାନ୍, ଅଲ୍ଟ୍ରାସାଉଣ୍ଡ ବା BMD, ବୋନ୍ ମିନେରାଲ ଡେନ୍ସିଟି। ନିୟମ ଅନୁଯାୟୀ 65 ଉର୍ଦ୍ଧ୍ୱ ସମସ୍ତଙ୍କର ବୋନ୍ ଡେନ୍ସିଟି ନିରୂପଣ କରିବା ଉଚିତ। ଯଦି ବୋନ୍ ମିନେରାଲ ଡେନ୍ସିଟି ଏକ ନିର୍ଦ୍ଦିଷ୍ଟ ବୟସରେ ଯେତିକି ରହିବା କଥା ତାଠାରୁ 2.5 ଷ୍ଟାଣ୍ଡାର୍ଡ ଡେଭିଏସନ୍ ତଳେ ରହେ ତେବେ ଓଷ୍ଟିଓପୋରୋସିସ୍ର ଚିକିତ୍ସା କରିବା ଜରୁରୀ। ଆଜିକାଲି ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଗଣାରେ ବୋନ୍ ମିନେରାଲ ଡେନ୍ସିଟି ଟେଷ୍ଟ କରାଯାଉଛି।

0: ଏଥିରେ ରୋଗୀକୁ ସାମାନ୍ୟତମ କଷ୍ଟ ବି ହୁଏ ନାହିଁ। 2-3 ମିନିଟ୍ ମଧ୍ୟରେ ଏହି ପରୀକ୍ଷା କମ୍ପ୍ୟୁଟର ଦ୍ୱାରା କରାଯାଉଛି। ଚିକିତ୍ସା ପାଇଁ ପ୍ରଥମତଃ ଧୂମପାନ ଏବଂ ନିଶା ସେବନ ବନ୍ଦ କରିବା। ନିୟମିତ ବ୍ୟାୟାମ ହାଡ଼କ୍ଷୟକୁ ବନ୍ଦ କରେ। ପୁଷ୍ଟିକର ଖାଦ୍ୟ ଏବଂ କାଲସିୟମ ନିହାତି ଆବଶ୍ୟକ। ବଜାରରେ ମିଳୁଥିବା ଅନେକ ଧରଣର କାଲସିୟମ ଟାବଲେଟ୍ ବିନା ପରାମର୍ଶରେ କିମ୍ବା ବିନା ଅନୁପାତରେ ଖାଇବା ଅନୁଚିତ। ସଠିକ୍ ଡୋଜ୍ ଏବଂ ସଠିକ୍ ପ୍ରିପାରେସନ୍ ଡାକ୍ତରୀ ପରାମର୍ଶ ଅନୁଯାୟୀ ସେବନ କରିବା ବିଧେୟ। ତା ଛଡ଼ା ଯେଉଁ ସବୁ ରୋଗଗୁଡ଼ିକ ଅସ୍ଥିଓପରୋସିସ୍ର କାରଣ ସେସବୁର ସଠିକ୍ ନିରୂପଣ କରି ତହିଁର ଚିକିତ୍ସା କରିବା ଆବଶ୍ୟକ। ଋତୁସ୍ରାବର ପରବର୍ତ୍ତୀ ଲକ୍ଷଣ ଏବଂ ହାଡ଼କ୍ଷୟ ଜନିତ ସମସ୍ୟାର ଚିକିତ୍ସା କରିବା ଲାଗି HRT ବା ହରମୋନ୍ ରିପ୍ଲେସମେଣ୍ଟ ଥେରାପି ଭଳି ଅତ୍ୟାଧୁନିକ ପଦ୍ଧତି ବାହାରିଲାଣି। ଏହାଦ୍ୱାରା ଅସ୍ଥିଓପରୋସିସ୍କୁ ବହୁ ଗୁଣରେ ରୋକାଯାଇପାରିବ। ଅସ୍ଥିଓପରୋସିସ୍ ଯୋଗୁଁ ଶରୀରର ହାଡ଼ ଭାଙ୍ଗିଯିବା ଦ୍ୱାରା ରୋଗୀ ଅଚଳ ହୋଇଯିବାର ଅନେକ ଦୃଷ୍ଟାନ୍ତ ରହିଛି। ଜଙ୍ଘର ଖଞ୍ଜା ଅର୍ଥାତ୍ ହିପ୍ ଜଏଣ୍ଟର ପାଖରେ ହାଡ଼ ଭାଙ୍ଗିଗଲେ ଅପରେସନ୍ ଦ୍ୱାରା ତାହାର ସଠିକ୍ ଚିକିତ୍ସା କରାଯାଏ। ମେରୁ ହାଡ଼ ଭାଙ୍ଗିଗଲେ ଏବଂ ମଣିବନ୍ଧ ହାଡ଼ ଭାଙ୍ଗିଗଲେ ବିଭିନ୍ନ ବ୍ରେସ୍ ଅଥବା ପ୍ଲାଷ୍ଟର କାଷ୍ଟ ଦ୍ୱାରା ତାହାର ଚିକିତ୍ସା କରାଯାଇଥାଏ। ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କିଓର୍, ଅର୍ଥାତ୍ ଅସ୍ଥିଓପରୋସିସ୍ ଯୋଗୁଁ ହାଡ଼ ଭାଙ୍ଗିଯିବା ପୂର୍ବରୁ ଏହାର ଚିକିତ୍ସା କରାଯିବା ବାଞ୍ଛନୀୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ହାଡ଼ ପରିହାର ରୋଗ। ଆଲୋଚନା କରିଥିଲେ ଡାକ୍ତର ମନୋରଞ୍ଜନ ମଲ୍ଲିକ।

କରିବେ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି। ପଶ୍ଚିମବଙ୍ଗ ସହ ବାଂଲାଦେଶ ସୀମାରେ ତାରବାଡ଼ ସ୍ଥାପନ ପାଇଁ ପଶ୍ଚିମବଙ୍ଗ ସରକାର ଜମି ଯୋଗାଇ ଦେଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକାରିତା ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଏହାର ତୃତୀୟ ପର୍ଯ୍ୟାୟକୁ ଦକ୍ଷ ଏବଂ ସ୍ୱଚ୍ଛ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ସମଗ୍ର ଶିକ୍ଷା ଅଭିଯାନ, ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ, ଉଲ୍ଲାସ, ପିଏମ୍ ଶ୍ରୀ ଓ ଅନ୍ୟାନ୍ୟ ଯୋଜନାଗୁଡ଼ିକୁ ସମ୍ମିଳିତ କରି ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ସ୍କୁଲ ଶିକ୍ଷା ଇକୋସିଷ୍ଟମରେ ଏହିସବୁ ଯୋଜନାଗୁଡ଼ିକ ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ। ବୈଠକରେ କେନ୍ଦ୍ର ରାଜ୍ୟ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ପୁଷ୍ଟିସାର, ଦକ୍ଷତା ବିକାଶ, କ୍ରୀଡ଼ା ଏବଂ କଳା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି, ରୁଷ ୟୁକ୍ରେନ୍ ବିବାଦ ସଂଘର୍ଷ ଶେଷ ହେବାକୁ ଯାଉଛି। ରୁଷ ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସେଠାକାର ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି ଯେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଇଥିବା ପରିସ୍ଥିତିକୁ ଆକଳନ କରି ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଛି। ତେବେ ଏଥିଲାଗି ନିର୍ଦ୍ଦିଷ୍ଟ ସମୟସୀମା ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ରୁଷ ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନ୍ ସହ ବୁଝାମଣା ପାଇଁ ସେ ପ୍ରସ୍ତୁତ ଅଛନ୍ତି ଏବଂ କୌଣସି ସମୟରେ ବୁଝାମଣାକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। 1987 ମଇ ମାସ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା। ଆଜି ପଣଜୀଠାରେ କଳା ଏକାଡେମୀରେ ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଯୋଗଦେବେ। ଦେଶରେ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ଯୋଗାଇଦେବା ଉଦ୍ଦେଶ୍ୟରେ ଆର୍ଥିକ ସେବା ବିଭାଗ ଏକ ପୋର୍ଟାଲ ଆରମ୍ଭ କରିଛି। ଦେଶର 12ଟି ସରକାରୀ ବ୍ୟାଙ୍କ ସହଯୋଗରେ ଏହି ପୋର୍ଟାଲ ଆରମ୍ଭ କରାଯାଇଛି। ଅର୍ଥ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଅନ୍କ୍ଲେମ୍ଡ ଆସେଟ୍ସ ପୋର୍ଟାଲ .in ସମସ୍ତ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହାଦ୍ୱାରା ଅଧିକ ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ଆର୍ଥିକ ଇକୋସିଷ୍ଟମ ଗଠନ ହୋଇପାରିବ ବୋଲି କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ 5 ଦିନିଆ ଭାରତ ଗସ୍ତରେ ଆସି ଆଜି ସକାଳେ ବିହାରର ଗୟାରେ ପହଞ୍ଚିବେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ବାଣିଜ୍ୟିକ ନେତୃତ୍ୱଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ଭାବରେ ହ୍ଲାଇଙ୍ଗ୍ଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ମ୍ୟାମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ମ୍ୟାମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ହେବାକୁ ଥିବା ମ୍ୟାମାର ଭାରତ ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ମ୍ୟାମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଆହୁରି ମଜବୁତ କରିବା ଦିଗରେ ଆଲୋଚନା କରିବେ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଉଭୟ ନେତା ଭାରତ ମ୍ୟାମାର ମଧ୍ୟରେ ଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଡିଜାଇନ୍ ଲିଙ୍କ୍ଡ ଇନ୍ସେଣ୍ଟିଭ୍ ଯୋଜନା ଉତ୍ସାହଜନକ ଫଳାଫଳ ପ୍ରଦାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି, ତିରୁଅନନ୍ତପୁରମ୍ ଭିତ୍ତିକ ସେମି କଣ୍ଡକ୍ଟର ଷ୍ଟାର୍ଟଅପ୍ ନେତ୍ରା ସେମି ଦ୍ୱାରା ଦେଶର ପ୍ରଥମ ଏଜ୍ AI ସିଷ୍ଟମ୍ ଅନ୍ ଚିପ୍ ନେତ୍ରା A2000 ବିକଶିତ କରାଯାଇଛି। ବାଣିଜ୍ୟିକ ସ୍ତରରେ ଏହି ଚିପ୍ ବ୍ୟବହାର ହେଲେ ଅଟୋମୋବାଇଲ୍, ରୋବୋଟିକ୍ସ ଏବଂ ଡ୍ରୋନ୍ ଭଳି କ୍ଷେତ୍ରଗୁଡ଼ିକରେ କାର୍ଯ୍ୟକଳାପ ଆହୁରି ଉନ୍ନତ ହୋଇପାରିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ବିଶ୍ୱ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ କେନ୍ଦ୍ର ସରକାର ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକୁ ଅନ୍ୟୁନ 30 ଦିନ ପାଇଁ LPG ମହଜୁଦ ରଖିବାକୁ କହିଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ପଶ୍ଚିମ ଏସିଆ ବିବାଦ ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ଅଶୋଧିତ ତୈଳ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି। ସେ କହିଛନ୍ତି, ସରକାର ରଣନୈତିକ ସଂରକ୍ଷଣ ମାଧ୍ୟମରେ ଇନ୍ଧନ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ଲାଗି କାର୍ଯ୍ୟ କରୁଛନ୍ତି। ସରକାରୀ ତୈଳ ବିପଣନ କମ୍ପାନୀ, ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍କୁ ନିୟମିତ ସଂରକ୍ଷଣ ସମେତ ଅତିରିକ୍ତ ଇନ୍ଧନ ମହଜୁଦ ଲାଗି ଯୋଜନା କରିବା ପାଇଁ କୁହାଯାଇଥିବା ଶ୍ରୀମତୀ ଶର୍ମା କହିଛନ୍ତି। ଯୁଗ୍ମ ସଚିବ କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ, LPG, ଅଶୋଧିତ ତୈଳ

0: ଏବଂ ପ୍ରାକୃତିକ ଗ୍ୟାସ୍ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି ଏବଂ ବିଶୋଧନାଗାରଗୁଡ଼ିକ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଦିନ ସର୍ବାଧିକ 92,000 ଏଲ୍ପିଜି ଉତ୍ପାଦନ ହେଉଥିବା ସେ ସୂଚନା ଦେଇଛନ୍ତି। ଗତ ଚାରିଦିନରେ 1,78,00,000 ଏଲ୍ପିଜି ବୁକିଂ କରାଯାଇଥିବା ବେଳେ 96% ବିତରଣ କରାଯାଇଥିବା ସେ କହିଛନ୍ତି। ଜନସାଧାରଣଙ୍କୁ ଇନ୍ଧନ ଆବଶ୍ୟକତା ନେଇ ବିବ୍ରତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
1: मैं आप सभी के द्वारा सभी लोगों से अपील करना चाहूंगी कि सरकार सभी घरों तक एलपीजी सिलेंडर्स की उपलब्धता और डिलीवरी सुनिश्चित कराने के लिए हर संभव प्रयास कर रही है। इसके साथ सरकार सभी पेट्रोल पंप पर पेट्रोल और डीजल की आपूर्ति सुनिश्चित करने के लिए भी प्रयासरत है। इसलिए अफवाहों पर ध्यान न दें और अपने दैनिक उपयोग में ऊर्जा को बचाने का हर संभव प्रयत्न करें। बल्क और इंडस्ट्रियल
0: ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି, ମନ୍ତ୍ରଣାଳୟ ପକ୍ଷରୁ ନାବିକମାନଙ୍କ କଲ୍ୟାଣ ଏବଂ ନିରବଚ୍ଛିନ୍ନ ସାମୁଦ୍ରିକ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରାଯାଉଛି। ଆଇପିଏଲ୍ କ୍ରିକେଟରେ ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟରରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। 215 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ 18 ଓଭର 4 ବଲ୍ରେ 3 ୱିକେଟ୍ ବିନିମୟରେ 219 ରନ୍ ସ୍କୋର କରିଥିଲା। ସୁମନ ଗିଲ୍ 53 ବଲ୍ରୁ 104 ରନ୍ କରିଥିବା ବେଳେ ସାଇ ସୁଦର୍ଶନ 58 ରନ୍ କରିଥିଲେ। ସୁମନ ଗିଲ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 214 ରନ୍ ସ୍କୋର କରିଥିଲା। ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଉତ୍ତମ ପ୍ରଦର୍ଶନ ଜାରି ରଖିଛି। 4 ସ୍ୱର୍ଣ୍ଣପଦକ ସମେତ ଭାରତ ଏପର୍ଯ୍ୟନ୍ତ 8 ପଦକ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଗତକାଲି ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ 1 ସ୍ୱର୍ଣ୍ଣ ସମେତ 7 ପଦକ ଜିତିଛନ୍ତି। 19 ବର୍ଷୀୟ ପୂଜା ସିଂ ମହିଳା ହାଇଜମ୍ପରେ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ 5,000 ମିଟର ପୁରୁଷ ଦୌଡ଼ରେ ନୀତିନ ଗୁପ୍ତା, ମହିଳା ଡିସ୍କସ୍ ଥ୍ରୋରେ ଅମାନତ କାମ୍ବୋଜ ଏବଂ ପୁରୁଷ ଡିକାଥଲନ୍ରେ ରାହୁଲ ଝାକଡ଼ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂତନ ସୁରକ୍ଷା ଆହ୍ୱାନଗୁଡ଼ିକର ଦୃଢ଼ତାର ସହ ମୁକାବିଲା ପାଇଁ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମଗ୍ର ଶିକ୍ଷା ଅଭିଯାନର ବିସ୍ତୃତ ସମୀକ୍ଷା କରି ଏହାକୁ ଅଧିକ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ରୁଷ ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜିଠାରୁ 5 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମ୍ୟାମାର ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଫାଇନାଲ। ସମ୍ବାଦ ଶେଷ ହେଲା।
2: ଏତେବେଳେ ଯେ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରକୁ।
3: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25 ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି, ମତ୍ସ୍ୟ, ପଶୁପାଳନ, ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
5: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
4: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ

0: ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
0: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

ପ୍ରଚାର କଲୁ କେତୋଟି ଓଡ଼ିଆ ଭକ୍ତି ଗୀତ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ଚିର ସବୁଜ, ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଟିକେ ପରେ

ଶୁଣିଲେ ଚିର ସବୁଜ କାର୍ଯ୍ୟକ୍ରମ, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

ଦିନର ପ୍ରଥମ ପ୍ରହର ଅର୍ଥାତ୍ ସକାଳ ଏକ ଅନନ୍ୟ ତଥା ସତେଜ ସମୟ। ସକାଳ ହେଉଛି ନୂତନ ଆଶା, ଉତ୍ସାହ ଏବଂ ସମ୍ଭାବନାର ପ୍ରତୀକ। ଯେଉଁ ବ୍ୟକ୍ତି ସକାଳର ସଠିକ୍ ଉପଯୋଗ କରି ତାର ଜୀବନ ସଫଳ ହୋଇଥାଏ। ପ୍ରତ୍ୟେକ ସକାଳ ଆମକୁ ଜୀବନକୁ ନୂତନ ଭାବରେ ଆରମ୍ଭ କରିବା ପାଇଁ ଏକ ସୁଯୋଗ ଦେଇଥାଏ। ପ୍ରଭାତର ଏହି ସୌନ୍ଦର୍ଯ୍ୟ ସହ ଆରମ୍ଭ କରୁଛୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନଙ୍କୁ କାର୍ଯ୍ୟକ୍ରମ ପରିସରକୁ ଅନେକ ଅନେକ ସ୍ୱାଗତ। ତେବେ ଆସନ୍ତୁ ଜାଣିବା ପାଞ୍ଚିରେ ଆଜିର ଦିନ ପାଇଁ କ'ଣ ତଥ୍ୟ ରହିଛି। ଆଜି ବୃଷ 16 ଦିନ, ଜ୍ୟେଷ୍ଠ ମଳ ଶୁକ୍ଳ ପକ୍ଷ 9 ଦିନ ଶନିବାର, ଇଂରାଜୀ 2026 ମସିହା ମେ ମାସ 30 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ହୋଇଥିଲା ସକାଳ 5:11:12 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି ସନ୍ଧ୍ୟା 6:17:17। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ଆଜିର ଦିନରେ ଇତିହାସର ପୃଷ୍ଠାରେ କ'ଣ ସବୁ ଘଟିଥିଲା। ପ୍ରାୟ 2 ଶତାବ୍ଦୀ ପୂର୍ବରୁ ବ୍ରିଟିଶକାଳୀନ ଭାରତରେ ଯେତେବେଳେ ଇଂରାଜୀ, ପାର୍ସୀ, ଉର୍ଦ୍ଦୁ ଏବଂ ବଙ୍ଗଳା ଭାଷାର ଖବରକାଗଜ ଛପାଯାଉଥିଲା,

ସେତେବେଳେ କଲିକତାଠାରେ ପଣ୍ଡିତ ଯୁଗଳ କିଶୋର ଶୁକ୍ଳ ଇଂରେଜମାନଙ୍କ ଅଜାଣତରେ ହିନ୍ଦୀ ପତ୍ରକାରିତାର ଇତିହାସରେ ଆଧାରଶିଳା ରଖିଥିଲେ। ସେହି ଆଧାରଶିଳାର ନାମ ଥିଲା ଉଦନ୍ତ ମାର୍ତ୍ତଣ୍ଡ୍ୟ। ଏହି ସାପ୍ତାହିକ ପତ୍ରିକାର ପ୍ରକାଶକ ତଥା ସମ୍ପାଦକ ଆଦରଣୀୟ ଶୁକ୍ଳ 30 May 1826 ମସିହାରେ ଏହାର ପ୍ରଥମ ଅଙ୍କ ପ୍ରକାଶିତ କରିଥିଲେ। ସେଥିପାଇଁ ଆମେ ପାଳନ କରୁଛେ ହିନ୍ଦୀ ପତ୍ରକାରିତା ଦିବସ। May 1919 ଭାରତୀୟ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଦିନ ଥିଲା। ଏହି ଦିନ ମହାନ ସ୍ୱତନ୍ତ୍ରତା ସେନାନୀ ରବୀନ୍ଦ୍ରନାଥ ଟାଗୋର ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ବିରୋଧ କରି ବ୍ରିଟିଶମାନଙ୍କ ଦ୍ୱାରା ଦିଆଯାଇଥିବା ନାଇଟହୁଡ୍ ଉପାଧି ତତ୍କାଳୀନ ଭାଇସରୟ ଲର୍ଡ ଜେମ୍ସ ଫୋର୍ଡକୁ ଫେରାଇ ଦେଇଥିଲେ। ଏହି ବିରୋଧ ବ୍ରିଟିଶ ହୁକୁମତ ବିପକ୍ଷରେ ଏକ ବଡ଼ ବୈଚାରିକ ତଥା ନୈତିକ ବିଜୟ ଥିଲା। 1987 May 30 ଭାରତର 25ତମ ରାଜ୍ୟ ଭାବରେ ଗୋଆ ପରିଗଣିତ ହୋଇଥିଲା। ଆଗରୁ ଗୋଆ ଏକ କେନ୍ଦ୍ରଶାସିତ ଅଞ୍ଚଳ ଥିଲା, କିନ୍ତୁ 1987 ଏକ ରାଜ୍ୟ ରୂପେ ଗୋଆକୁ ଦର୍ଜା ମିଳିଲା। 1896 ଆଜିର ଦିନରେ ଇତିହାସର ପ୍ରଥମ ସଡ଼କ ଦୁର୍ଘଟଣା ହୋଇଥିଲା। ନ୍ୟୁୟର୍କରେ ହେନେରି ୱେଲ୍ସ ନାମକ ବ୍ୟକ୍ତିଙ୍କର ମୋଟର କାର୍ ଇମ୍ବେଜେଲିନ୍ ୱାର୍ଡ ନାମକ ମହିଳାଙ୍କ ସାଇକେଲକୁ ଧକ୍କା କରିଦେଇଥିଲା, ଫଳରେ ମହିଳାଙ୍କ ପାଦରେ ଫ୍ରାକ୍ଚର ହୋଇଯାଇଥିଲା। ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
1: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡାମ।
2: ଆଜ୍ଞା।
1: ଇଏ କେୱାଇସି ଅପଡେଟ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
2: କାରଣ ବ୍ୟାଙ୍କିଙ୍ଗ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ କେୱାଇସି ଅପଡେଟ କରିବା ଉଚିତ।
1: କିନ୍ତୁ ଇଏ ହବ କେମିତି?
2: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
1: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
2: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ କେୱାଇସି ଅପଡେଟ କରାଇ ପାରିବେ।
1: ବାସ
2: ବାସ,
1: ବୁଝିଗଲି।
2: ନିଜର କେୱାଇସି ଅପଡେଟ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
3: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
6: କଣ କହୁନୁ,
5: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
6: ଆଉ ଇଲେକ୍ଟ୍ରି ବିଲ୍?
5: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।

0: ଶୁଣୁଥିଲେ ଏ ଗୀତଟିକୁ ପାର୍ଟନର କଥାଚିତ୍ରରୁ। କଣ୍ଠଦାନ କରିଥିଲେ ସୋନୁ ନିଗମ, କୁନାଲ କଞ୍ଜାୱାଲା, ସୁଜି କ୍ୟୁ ଏବଂ ଶ୍ରେୟା ଘୋଷାଲ। ସବିର ଅହମ୍ମଦଙ୍କ ଗୀତ ରଚନାରୁ।
1: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ।

ଶୁଣୁଛନ୍ତି ଏଇ ଗୀତଟିକୁ କଣ୍ଠରେ ସଜାଇଛନ୍ତି ଆଶା ଭୋସଲେ ସାୱନ କୁମାର ତକ୍ ଗୀତ ରଚନାରୁ କଥାଚିତ୍ର ହେଉଛି କହୋନା ପ୍ୟାର ହେ।

ଶୁଣୁଛନ୍ତି ଏଇ ଗୀତଟିକୁ ଯୁଗଳ କଣ୍ଠରେ ଗାଇ ଶୁଣାଇଛନ୍ତି କମାଲ ଖାନ ଏବଂ ସୁନିତା ରାଓ। କଥାଚିତ୍ର ହେଉଛି କହିଁ ପ୍ୟାର ନା ହୋ ଯାଏ। ସଙ୍ଗୀତରେ ସଜାଇଛନ୍ତି ହିମେଶ ରେଶମିଆ।

ଶୁଣୁଥିଲେ କାର୍ଯ୍ୟକ୍ରମର ଶେଷ ଗୀତଟିକୁ, ସମୀର୍ଘ ଗୀତ ରଚନାରୁ। ଗାଇ ଶୁଣାଇଥିଲେ ଅଲକା ୟାଗ୍ନିକ, ସୋନୁ ନିଗମ ଏବଂ କରୀନା କପୁର। କଥାଚିତ୍ର ଥିଲା କଭି ଖୁସି କଭି ଗମ। ପ୍ରଚୁର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ ପରେ।
1: ଚିନ୍ତା ପଇସାର ନ୍ୟାୟ ବନ୍ଧୁ ଅଛି ସାଥିରେ, ଆଇନଗତ ସେବା ପାଉଥିବା ଦୃଢ ଭାବରେ।
2: ବୈଦିକ ସେବା ପ୍ରାଧିକରଣ ଅଧିନିୟମ 1987 ଧାରା 12 ଅନୁସାରେ ଯୋଗ୍ୟ ନାଗରିକ ନିଃଶୁଳ୍କ ନ୍ୟାୟିକ ସହାୟତା ନ୍ୟାୟବନ୍ଧୁ ମୋବାଇଲ୍ ଆପ୍ ଏବଂ www.probono-doj.in ରୁ ପ୍ରାପ୍ତ କରିପାରିବେ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ।

ପରବର୍ତ୍ତୀ କଥାଚିତ୍ର ହେଉଛି ନାରୀ ନୁହେଁ ତୁ ନାରାୟଣୀ। ଗୀତଟିକୁ ଯୁଗଳକଣ୍ଠରେ ଗାଇ ଶୁଣାଇଛନ୍ତି ଇରା ମହାନ୍ତି ଏବଂ ପ୍ରକାଶ ଦେବେ। ସ୍ୱରୂପ ନାୟକଙ୍କ ଗୀତ ରଚନାରୁ।

ଟମି ଏବଂ ଅରବିନ୍ଦଙ୍କ ଯୁଗଳ କଣ୍ଠରେ ଶୁଣିବା ପରବର୍ତ୍ତୀ ଗୀତଟିକୁ ନିର୍ମଳ ନାୟକଙ୍କ ଗୀତ ରଚନାରୁ। କଥାଚିତ୍ର ହେଉଛି ମନେ ରହିବ ଏ ପ୍ରେମ କାହାଣୀ।

ଶୁଣନ୍ତୁ ଏକ ପ୍ରେସ୍ ବିଜ୍ଞପ୍ତି। ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ଜୁନ୍ 1, 2026 ଜୁନ୍ 12, 2026 ପର୍ଯ୍ୟନ୍ତ ହେବ। ନିଯୁକ୍ତି ବର୍ଷ 2026-27 ପାଇଁ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 1 ଜୁନ୍ 2026-12 ଜୁନ୍ 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କୋଲକାତାର ନିଯୁକ୍ତି ଜୋନ୍ରେ

0: ସିକିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟର 17 ସହରର 26 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶା ରାଜ୍ୟ ପାଇଁ ଏହି ପରୀକ୍ଷା 7 ସହରରେ ଅନୁଷ୍ଠିତ ହେବ। ସେଗୁଡ଼ିକ ହେଲା କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ଗଞ୍ଜାମର ବ୍ରହ୍ମପୁର। ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ପଞ୍ଜୀକରଣ ସମୟ 10 ଅପ୍ରେଲ 2026 ବନ୍ଦ ହୋଇଗଲା। ପ୍ରାର୍ଥୀମାନେ 15 ମେ 2026 ଠାରୁ www.joinindianarmy.nic.in ସେମାନଙ୍କର ପ୍ରବେଶପତ୍ର ଦେଖିପାରିବେ ଏବଂ ଡାଉନଲୋଡ଼ କରିପାରିବେ। ସଫଳତାର ସହ ପଞ୍ଜୀକୃତ ପ୍ରାର୍ଥୀ ଯେଉଁମାନେ ସେମାନଙ୍କର ପ୍ରବେଶପତ୍ର ପାଇନାହାନ୍ତି ସେମାନେ ସେମାନଙ୍କର ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ARO ସହିତ ଯୋଗାଯୋଗ କରିପାରିବେ। କମ୍ପ୍ୟୁଟର ଆଧାରିତ ଅନଲାଇନ୍ ପରୀକ୍ଷାକୁ ବୁଝିବା ଏବଂ ଅଭ୍ୟାସ କରିବା ପାଇଁ ପ୍ରାର୍ଥୀମାନଙ୍କୁ www.joinindianarmy.nic.in ୱେବସାଇଟ୍ ପରିଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା CEE ପରେ ମନୋନୀତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଳାଫଳ ଏବଂ ନିଯୁକ୍ତି ରାଲିର କାର୍ଯ୍ୟସୂଚୀ ବିଷୟରେ ସୂଚିତ କରାଯିବ। ପ୍ରାର୍ଥୀମାନଙ୍କୁ କୌଣସି ମଧ୍ୟସ୍ଥିଙ୍କ ଶିକାର ନ ହେବାକୁ ପରାମର୍ଶ ଦିଆଯାଇଛି। କୌଣସି ପ୍ରଶ୍ନ ଥିବା ପ୍ରାର୍ଥୀମାନେ ସେମାନଙ୍କର ନିକଟତମ ପ୍ରାସଙ୍ଗିକ ନିଯୁକ୍ତି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ଉଚିତ। ବିଜ୍ଞପ୍ତିଟି ଏଇଠି ଶେଷ ହେଲା।
1: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମୀ ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ PM ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।

ଶୁଣିବା ଏହି ଗୀତଟିକୁ। କଥାଚିତ୍ର ହେଉଛି କଭି ଖୁସି କଭି ଗମ। ସମୀରଙ୍କ ଗୀତ ରଚନାକୁ କଣ୍ଠରେ ଶୁଣାଇଛନ୍ତି ଲତା ମଙ୍ଗେସ୍କର।

ଶୁଣୁଥିଲେ ଏହି ଗୀତଟିକୁ କାହାଣୀ କଥାଚିତ୍ରରୁ ଜାଭେଦ ଭାସିନ୍ଙ୍କ କଣ୍ଠରେ ସନ୍ଦୀପ ଶ୍ରୀବାସ୍ତବଙ୍କ ଗୀତ ରଚନାରୁ। କଣ୍ଠଶିଳ୍ପୀ ଥିଲେ ଜାଭେଦ ବାଶିର।

ଏ ଗୀତଟିକୁ କଣ୍ଠରେ ସଜାଇଥିଲେ ଅଲକା ୟାଗ୍ନିକ, କମାଲ ଖାନ ଏବଂ ସାଥୀ କଳାକାରମାନେ। ସଙ୍ଗୀତରେ ସଜାଇଥିଲେ ହିମେଶ ରେଶମିଆ। କଥାଚିତ୍ର ଥିଲା କହିଁ ପ୍ୟାର ନା ହୋ ଯାଏ। ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ।

ଶୁଣୁଥିଲେ ଏ ଗୀତଟିକୁ କଣ୍ଠଦାନ କରିଥିଲେ ସାଧନା ସର୍ଗମ, ସୁଜାତା ଭଟ୍ଟାଚାର୍ଯ୍ୟ, ଉଦିତ ନାରାୟଣ, ସୋନୁ ନିଗମ ଏବଂ ଶଙ୍କର ମହାଦେବନ, ଜାଭେଦ ଅଖତରଙ୍କ ଗୀତ ରଚନାରୁ। କଥାଚିତ୍ର ଥିଲା କଲ୍ ହୋ ନା ହୋ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. ଭାରତକୁ ପାଞ୍ଚ ଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାନମାର ରାଷ୍ଟ୍ରପତି. ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାନମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ. କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ. ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ବ୍ରିଷ୍ଟୋଲ୍ଠାରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ. ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ. କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଆଣ୍ଡ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ. ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ. ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ. ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ. ମ୍ୟାନମାର ରାଷ୍ଟ୍ରପତି ଉ ମିନ୍ ଆଉଲାଇନ୍ ପାଞ୍ଚ ଦିନିଆ

ଭାରତ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ରାଜ୍ୟପାଳ ସୟଦ ଅତା ହାସନେନ୍ ଏବଂ ରାଜ୍ୟ କୃଷିମନ୍ତ୍ରୀ ବିଜୟ କୁମାର ସିହ୍ନା ତାଙ୍କୁ ସ୍ୱାଗତ କରିଥିଲେ। ମ୍ୟାମାର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବରେ ଲାଇନ୍ଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ମ୍ୟାମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି। ପରେ ମ୍ୟାମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ହେବାକୁ ଥିବା ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ମ୍ୟାମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଐତିହାସିକ ଏବଂ ସାଂସ୍କୃତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗୋଆ ଆଜି ତାର ପ୍ରତିଷ୍ଠା ଦିବସ ପାଳନ କରୁଛି। 1961 ମସିହାରେ ପର୍ତ୍ତୁଗୀଜ ଶାସନରୁ ମୁକ୍ତ ହେବା ପରେ ଗୋଆ ଦାମନ ଓ ଡିଉ ସହିତ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା। 1967 ମସିହାରେ ଐତିହାସିକ ମତଦାନ ମାଧ୍ୟମରେ ଗୋଆବାସୀ ସ୍ୱତନ୍ତ୍ର ଗୋଆ ଗଠନ ନେଇ ମତ ପ୍ରକାଶ କରିଥିଲେ। 1987 ମସିହାରେ କୋଙ୍କଣୀ ଭାଷାକୁ ସରକାରୀ ଭାବେ ମାନ୍ୟତା ମିଳିବା ପରେ ଗୋଆର ସ୍ୱତନ୍ତ୍ର ପରିଚୟ ପାଇଁ ପଥ ଉନ୍ମୁକ୍ତ ହୋଇଥିଲା। ସେହି ବର୍ଷ ମେ ମାସ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ମାନ୍ୟତା ପ୍ରଦାନ କରାଯାଇଥିଲା। ପଣଜୀ କଳା ଏକାଡେମୀଠାରେ ଆଜି ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଯୋଗ ଦେଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ଆଧୁନିକ ବିକାଶକୁ ଆପଣେଇବା ସହ ଗୋଆ ନିଜର ସାଂସ୍କୃତିକ ମୂଳଦୁଆକୁ ସଫଳତାର ସହ ସଂରକ୍ଷିତ କରି ରଖିପାରିଛି। ସାଂସ୍କୃତିକ ଆଦାନ ପ୍ରଦାନ, ସାମାଜିକ ସମନ୍ୱୟ ଏବଂ ବୌଦ୍ଧିକ ଆତ୍ମୀୟତାର ଗୋଆ ଏକ ଉଜ୍ଜଳ ସଭ୍ୟତା ବୋଲି ଉପରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ପ୍ରସିଦ୍ଧ କାର୍ଟୁନିଷ୍ଟ ମାରିଓ ମିରାଣ୍ଡାଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକ ଟିକଟ ଏବଂ ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ ଉପରାଷ୍ଟ୍ରପତି କରିଛନ୍ତି। ଏହି ଅବସରରେ ଗୋଆର ସିଏସ୍ଆର୍ ଜାତୀୟ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନ ଗସ୍ତରେ ଯିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆତିଥେୟତା ସହ ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍ ଓ ନିରନ୍ତର ବିକାଶର ରାଜ୍ୟ ଭାବେ ଗୋଆ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ରାଜ୍ୟର ପ୍ରଗତି ଏବଂ ପରିଚୟ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ବରପୁତ୍ରଙ୍କୁ ଆଜି ସ୍ମରଣ କରିବାର ଦିବସ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମସିହା ମେ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳକିଶୋର ଶୁକ୍ଳ କୋଲକାତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ବାଦପତ୍ର ଲୋକଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଦିବସ ପାଳନ ଅବସରରେ ହିନ୍ଦୀ ଭାଷା ପ୍ରତି ସମର୍ପିତ ସାମ୍ବାଦିକ, ଲେଖକ ଏବଂ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ସାମାଜିକ ଚେତନା ଜାଗ୍ରତ କରିବା, ଗଣତନ୍ତ୍ରକୁ ସଶକ୍ତ ଏବଂ ଲୋକଙ୍କ ଭାବନାକୁ ପ୍ରତିଫଳିତ କରିବାରେ ହିନ୍ଦୀ ସାମ୍ବାଦିକତା ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ଜନସଚେତନତା, ସାମାଜିକ ପରିବର୍ତ୍ତନ ଏବଂ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ବୈଠକ ଆଜି ଅପରାହ୍ନ 4:00 ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବ। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ସିଦ୍ଧରମୟାଙ୍କ ଇସ୍ତଫା ପତ୍ର ଗ୍ରହଣ କରିସାରିଛନ୍ତି। ତେବେ ନୂତନ ନେତା ଚୟନ ହେବା ପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଡିକେ ଶିବକୁମାର କଂଗ୍ରେସ ବିଧାୟକ ଦଳ ନେତା ହେବାର ସମ୍ଭାବନା ରହିଛି। ଦଳର 136 ଜଣ ବିଧାୟକଙ୍କୁ ବୈଠକରେ ଯୋଗ ଦେବାକୁ କୁହାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ ଏବଂ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂ ସୁରଜେୱାଲା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେବେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ରାଜ୍ୟର 3,33,00,000 ଅଧିକ ଭୋଟର ସାମିଲ ହେବେ। ନକଲି, ପରଲୋକଗତ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେଇ ଏକ ସ୍ୱଚ୍ଛ ତଥା ସଠିକ୍ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ କରିବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଆଜିଠାରୁ ଘରକୁ ଘର ବୁଲି ବୁଥସ୍ତରୀୟ ଅଧିକାରୀ ତଥ୍ୟ ସଂଗ୍ରହ କରିବେ। ଏଥିପାଇଁ 45,000 ଅଧିକ ବୁଥସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥସ୍ତରୀୟ ଅଧିକାରୀଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ଏବଂ ଏ ସଂକ୍ରାନ୍ତ ଫର୍ମ ପୂରଣ କରିବାକୁ ଭାରତୀୟ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବୁଥସ୍ତରୀୟ ଅଧିକାରୀଙ୍କ

0: ଗସ୍ତ ସମୟରେ ଘରେ ଅନୁପସ୍ଥିତ ଥିଲେ ଭୋଟର ନିର୍ଦ୍ଧାରିତ ମତଦାନ କେନ୍ଦ୍ରକୁ ଯାଇ ଫର୍ମ ଦାଖଲ କରିପାରିବେ। ସେଠାରେ ବୁଥସ୍ତରୀୟ ଅଧିକାରୀ ପ୍ରତ୍ୟେକ ଦିନ ଅପରାହ୍ନ 3:00 to 5:00 ପର୍ଯ୍ୟନ୍ତ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ 12:00 to 3:00 ପର୍ଯ୍ୟନ୍ତ କ୍ଷେତ୍ରୀୟ ପରିଦର୍ଶନ ନ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ବିଏଲ୍ଓଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଜୁଲାଇ ମାସ 5 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ଉପରେ ଆପତ୍ତି ଅଭିଯୋଗ ପାଇଁ 1 ସମୟ ସୀମା ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ମାସ 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ପ୍ରତିରକ୍ଷା ମୁଖ୍ୟ ସିଡିଏସ୍ ଜେନେରାଲ ଅନିଲ ଚୌହାନ ଅବସର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ତାଙ୍କୁ ଆଜି 3 ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଜେନେରାଲ ଚୌହାନ କହିଛନ୍ତି, 3 ସେନାର ଗାର୍ଡ ଅଫ୍ ଅନର ସହ ଅବସର ଗ୍ରହଣ କରିବା ଜୀବନରେ ଏକ ବଡ଼ ସମ୍ମାନର ବିଷୟ। 4 ଦଶନ୍ଧିରୁ ଅଧିକ ସମୟ ଧରି ସେବା ପ୍ରଦାନ କରିଥିବା ଜେନେରାଲ ଚୌହାନ ତାଙ୍କର କାର୍ଯ୍ୟକାଳ ଏବଂ ବିଭିନ୍ନ ଅନୁଭୂତି ନେଇ ସ୍ମୃତିଚାରଣ କରିଥିଲେ। ବିହାରରେ ବଜ୍ରପାତ ଏବଂ ଝଡ଼ବର୍ଷା ଯୋଗୁଁ ପୃଥକ ପୃଥକ ସ୍ଥାନରେ 7 ମୃତ୍ୟୁ ହୋଇଛି। ଗୟାରେ 3 ଔରଙ୍ଗାବାଦରେ 2 ଶରଣ ଏବଂ ଖଗାରିଆରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 4,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା 3-ଟିକିଆ ମହିଳା T20 କ୍ରିକେଟ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7 ଏହି ମ୍ୟାଚ୍ ଆରମ୍ଭ ହେବ। ଚେମ୍ସଫୋର୍ଡରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ 38 ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟର ଚଳିତ ସଂସ୍କରଣର ଟାଇଟଲ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପଶ୍ଚିମ ଉତ୍ତରପ୍ରଦେଶ, ବିହାର, ଓଡ଼ିଶା, ତାମିଲନାଡ଼ୁ, ପୁଡୁଚେରୀ, କରେକାଲ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ହରିୟାଣା, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, ବିଦର୍ଭ ଏବଂ ଛତିଶଗଡ଼ର କେତେକ ଅଞ୍ଚଳରେ କୁଆପଥର ବର୍ଷା ସହିତ ଝଡ଼ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକୁ 5 ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ। କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ। ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ 3-ଟିକିଆ ମହିଳା T20 କ୍ରିକେଟ ସିରିଜ୍ର ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I'm Shagun Chopra with the Midday News. The headlines. Indian Army prepared for Operation Sindhu 2.0 if the situation warrants, says Chief of Army Staff General Upendra Dwivedi. Myanmar President U Min Aung Hlaing begins his 5-day India visit with prayers at Mahabodhi Temple in Bodh Gaya, Bihar. Karnataka Congress Legislature Party to meet in Bangalore this afternoon to elect its new leader. At least 7 people killed in separate incidents of thunderstorms, rain and lightning across Bihar. US Defense Secretary Pete Hegseth says Washington is prepared to resume military action against Iran if efforts to reach a deal fail. And in women's cricket, India to take on hosts England in second T20 international 3-match series in Bristol today. And now the news in detail. Chief of Army Staff General Upendra Dwivedi today said that the Indian Armed Forces remain on high operational alert and are prepared for Operation Sindhu 2.0 if the situation warrants further military action. Addressing the passing out parade of the 150th course at the National Defence Academy in Kharakwasla, Pune, General Dwivedi said that Operation Sindhur demonstrated India's ability to respond to provocation.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ। ବିଜେପି ସରକାରର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି 2 ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯାଉଛି। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ପାଇଁ ରାଜନୈତିକ ଦଳଙ୍କ ସହଭାଗିତାରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା 28 ପର୍ଯ୍ୟନ୍ତ ଚାଲିବ। ମାଲକାନଗିରି ଜିଲ୍ଲାରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ନିମନ୍ତେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ 549 ଜଣ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ଯାଞ୍ଚ କରିବେ। ଆସନ୍ତା ଜୁନ୍ 28 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ମତଦାତାମାନେ ଆସନ୍ତା ଜୁଲାଇ 5 ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ପତ୍ର ଦାଖଲ କରିପାରିବେ। ସେପ୍ଟେମ୍ବର 2 ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାର 13 ବିଧାନସଭା କ୍ଷେତ୍ରରେ ଏସ୍ଆଇଆର୍ କାର୍ଯ୍ୟରେ 3,124 ଜଣ ବୁଥସ୍ତରୀୟ ଅଧିକାରୀ ଓ 311 ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍ଆଇଆର୍ ପାଇଁ ପୂର୍ବରୁ ବିଏଲ୍ଓ ଓ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
1: ଇଣ୍ଡିଆ ତରଫ ଏସ୍ଆଇଆର୍ ନୋଟିଫାଏ ହେଇଛି, ଆଜିଠୁ ଗଞ୍ଜାମ ଜିଲ୍ଲାର ଡିଟି ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଛି। ଆମର ବିଏଲ୍ଓ ମାନେ ତାଙ୍କ ଅଞ୍ଚଳରେ ଥିବା ସବୁ ଭୋଟରମାନଙ୍କ ପାଖକୁ ଘର ଘର ବୁଲିକି ଏନୁମେରେସନ ଫର୍ମ ଗୁଡ଼ାକ ବାଣ୍ଟି ଏସ୍ଆଇଆର୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଏ ଜଣେ ଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକାରୁ ବାଦ ନ ହୁଅନ୍ତୁ। ଜିଲ୍ଲାବାସୀ ସମସ୍ତଙ୍କୁ ଅନୁରୋଧ କରିବି ଏ ପ୍ରସେସ୍ରେ ଆମ ବିଏଲ୍ଓ ମାନେ ଏବଂ ଆମର ଇଆର୍ଓ ମାନେ ଯେତେବେଳେ ଆପଣଙ୍କ ପାଖକୁ ଯିବେ ତାଙ୍କୁ ସହଯୋଗ କରନ୍ତୁ। ଯଦି କୌଣସି ତଥ୍ୟ ବା ବିବରଣୀ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କର ନିକଟସ୍ଥ ବିଏଲ୍ଓଙ୍କୁ ମଧ୍ୟ ଆପଣ ଯୋଗାଯୋଗ କରିବେ।
0: ରାଜ୍ୟରେ ବିଜେପି ସରକାରକୁ ଆସନ୍ତା 12 ଦୁଇ ବର୍ଷ ପୂରଣ ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 2 7 ପର୍ଯ୍ୟନ୍ତ ପ୍ରତ୍ୟେକ ବିଭାଗର ସମୀକ୍ଷା କରିବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା, ଯୋଜନା ପ୍ରଣୟନ ଏବଂ କାର୍ଯ୍ୟକାରିତାର ପ୍ରଦର୍ଶନ ସମୀକ୍ଷା କରିବେ। ପ୍ରଥମ ଦିନ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବିଭାଗର ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ଆସୁଥିବା ବେଳେ ଅନେକ କ୍ଷେତ୍ରରେ ସଫଳତା ମିଳିଛି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଜି ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଗ୍ରହଣ କରିବା ପରେ ସାମରିକ ସେବାରୁ ଅବସର ଗ୍ରହଣ କରିଛନ୍ତି। ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜେନେରାଲ ଚୌହାନ କହିଥିଲେ ଯେ ତିନି ସେନାର ଗାର୍ଡ ଅଫ୍ ଅନର ସହିତ ଅବସର ଗ୍ରହଣ କରିବା ତାଙ୍କ ପାଇଁ ବଡ଼ ସମ୍ମାନର ବିଷୟ। 4 ଅଧିକ ସମୟର ସାମରିକ ସେବା ପରେ ଜେନେରାଲ ଚୌହାନ ତାଙ୍କ କାର୍ଯ୍ୟକାଳକୁ ସନ୍ତୋଷଜନକ ବୋଲି କହିଛନ୍ତି। 1981 ଭାରତୀୟ ସେନାରେ ଯୋଗ ଦେଇଥିବା ଜେନେରାଲ ଚୌହାନ 40 ଅଧିକ ସମୟ ଧରି ଦେଶସେବା କରିଥିଲେ ଏବଂ ତାଙ୍କ ପ୍ରଶଂସନୀୟ ସାମରିକ କ୍ୟାରିୟର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ। ଜେନେରାଲ ଚୌହାନଙ୍କୁ ପରମ ବିଶେଷ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ପଦକ, ଅତି ବିଶେଷ ସେବା ପଦକ, ସେନା ପଦକ ଏବଂ ବିଶେଷ ସେବା ପଦକ ପ୍ରଦାନ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ NS ରାଜା ସୁବ୍ରମଣି ଜେନେରାଲ ଚୌହାନଙ୍କ

0: ରେ ପ୍ରତିରକ୍ଷା ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଓ ସଂସ୍ଥାଗତ ସଂସ୍କାର ଆଣିବା ପାଇଁ ଆସନ୍ତାକାଲିଠାରୁ ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ ଆରମ୍ଭ ହେବ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଉପରେ ଆଲୋଚନା କରାଯିବ। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ, ଗବେଷଣା, ନୂତନତ୍ୱକୁ ପ୍ରୋତ୍ସାହନ, ଡିଜିଟାଲ୍ ଶିକ୍ଷା ପ୍ରଣାଳୀ ଏବଂ କୌଶଳଭିତ୍ତିକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ଉଚ୍ଚଶିକ୍ଷାରେ ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନେଇ ମଧ୍ୟ ମତ ବିନିମୟ ହେବ। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଓ ଶିଳ୍ପ ସଂସ୍ଥାନଗୁଡ଼ିକ ସହିତ ଶିକ୍ଷାନୁଷ୍ଠାନମାନଙ୍କ ସମନ୍ୱୟକୁ ମଧ୍ୟରେ ଏଥିରେ ଗୁରୁତ୍ୱ ଦିଆଯିବ। ଗତକାଲି ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୌଜନ୍ୟମୂଳକ ସାକ୍ଷାତ କରି ଆୟୋଜିତ ହେବାକୁ ଥିବା କୁଳପତି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଇବୋଲା ଭାଇରସ୍ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଇବୋଲା ଭାଇରସ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ, ଆବଶ୍ୟକୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ଓ ଚିକିତ୍ସା ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ଇବୋଲା ଭାଇରସ୍ ସମ୍ପର୍କିତ ସଚେତନତା ବୃଦ୍ଧି, ଭୟ ଓ ଗୁଜବକୁ ଦୂର କରିବା ପାଇଁ ସଠିକ୍ ସୂଚନା ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାସ୍ଥ୍ୟ ସଚିବ ଆଶ୍ୱତୀ ଏସ୍ ଓ ବିଭିନ୍ନ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷମାନେ ଏଥିରେ ସାମିଲ ହୋଇଥିଲେ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମସିହା ମଇ ମାସ 30 ତାରିଖରେ ଉଦଣ୍ଡ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ବାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଥିଲା। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ହିନ୍ଦୀ ସାମ୍ବାଦିକତା ଦେଶର ସାମାଜିକ, ସାହିତ୍ୟିକ ଓ ରାଜନୈତିକ ଚେତନାକୁ ଜାଗୃତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ହିନ୍ଦୀ ସମ୍ବାଦପତ୍ରଗୁଡ଼ିକ ଜନସାଧାରଣଙ୍କୁ ସଚେତନ, ଜାତୀୟତାବାଦୀ ଭାବନାର ପ୍ରଚାର ଓ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ବିଶେଷ ସହାୟକ ହୋଇଥିଲା। ସେହି ସମୟରେ ସମ୍ବାଦପତ୍ର କେବଳ ସୂଚନାର ଉତ୍ସ ନୁହେଁ, ବରଂ ଦେଶଭକ୍ତିର ଅଗ୍ନିଶିଖା ଭାବେ ଉଦ୍ରେକ ହୋଇଥିଲା। ହିନ୍ଦୀ ସାମ୍ବାଦିକତା ସମାଜ ସଂସ୍କାର କ୍ଷେତ୍ରରେ ମଧ୍ୟ ଅନେକ ସଚେତନତା ସୃଷ୍ଟି କରିଥିଲା। ଡିଜିଟାଲ୍ ଯୁଗରେ ହିନ୍ଦୀ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ଆସିଥିଲେ ମଧ୍ୟ ଛାପା ଗଣମାଧ୍ୟମ, ଟେଲିଭିଜନ, ୟୁଟ୍ୟୁବ୍, ନ୍ୟୁଜ୍ ପୋର୍ଟାଲ ଓ ସାମାଜିକ ଗଣମାଧ୍ୟମରେ ହିନ୍ଦୀରେ ଖବର ପ୍ରସାରଣ ଏବେ ବି ଜାରି ରହିଛି। ହିନ୍ଦୀ ସାମ୍ବାଦିକତା ଦିବସ ଆମକୁ ସ୍ମରଣ କରାଇଥାଏ, ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ଏକ ଦାୟିତ୍ୱ, ସଂଘର୍ଷ ଓ ସମାଜସେବାର ଶକ୍ତିଶାଳୀ ମାଧ୍ୟମ। ସତ୍ୟ ନୀତିନିଷ୍ଠ ସାମ୍ବାଦିକତା ଏକ ଗଣତନ୍ତ୍ରକୁ ସୁଦୃଢ଼ କରିପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ପୁରୀରେ ଆସନ୍ତା ମାସରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ପାଇଁ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁନ୍ ମାସ 1 ତାରିଖରେ ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ, 8 ତାରିଖରେ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀରେ ସକାଳ 7ଟାରୁ ପୂର୍ବାହ୍ନ 10ଟା ପର୍ଯ୍ୟନ୍ତ ଶୁଣାଣି ଶିବିର ଅନୁଷ୍ଠିତ ହେବ। 16 ତାରିଖରେ ପିପିଲି, 22 ତାରିଖରେ ଡେଲାଙ୍ଗ ଓ 29 ତାରିଖରେ ଗୋପରେ ଜନ ଅଭିଯୋଗ ଶୁଣାଣି ହେବା ନେଇ ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା ମିଳିଛି। ନବରଙ୍ଗପୁର ସହରରେ ବଜାର ପୋଷ୍ଟ ଅଫିସ୍ ଶାଖାକୁ ବିଧାୟକ ଗୌରୀଶଙ୍କର ମାଝୀ ଆଜି ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ସରକାର ଡାକ ବିଭାଗକୁ ଅଧିକ ସୁସଂଗଠିତ କରିବା ପାଇଁ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସହ ଡାକ ବିଭାଗକୁ ନୂତନ ରୂପରେଖ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କ୍ଷେତ୍ରରେ ଆସନ୍ତା ରଥଯାତ୍ରା ପାଳନ ନେଇ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ଆଲୋଚନା କରିଥିଲେ। ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରରେ ସର୍ବାଧିକ 71 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ। ବିଜେପି ସରକାର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ବାଦପତ୍ର ଉଦଣ୍ଡ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଯୁବବାଣୀ ପ୍ରୟାସ କାର୍ଯ୍ୟକ୍ରମର ଆଉ ଏକ ନିଆରା ଓ ମନଛୁଆଁ ଅଧ୍ୟାୟକୁ।
1: କଥା ହେବା ପାଇଁ ସାଥିରେ ଅଛୁ ଆମେ ଆପଣଙ୍କ ଯୁବ ସାଥୀ ମୁଖ୍ୟାଣ ପ୍ରଭା
0: ଆଉ ମୁଁ ଶୁଭଦର୍ଶିନୀ। ଆଚ୍ଛା କ୍ଷଣ ପ୍ରଭା, ତମେ ତ ନିଶ୍ଚୟ ଶୁଣିଥିବ କି 84 ଲକ୍ଷ ଜନ୍ମ ପରେ ମଣିଷ ଜନ୍ମ ମିଳିଥାଏ।
1: ହଁ ଶୁଣିଛି, ସେଥିପାଇଁ ତ ଏ ମଣିଷ ଜନ୍ମକୁ ସାର୍ଥକ କରିବା ପାଇଁ ଆମେ କଣ କଣ ବା ନ କରିଥାଉ, ଭଲ ଖାଇବା ହଉ କିମ୍ବା ପିନ୍ଧିବା ହଉ, ଆମେ ସବୁବେଳେ ଚେଷ୍ଟା କରିଥାଉ ଆମ ଜୀବନକୁ କେମିତି ସୁନ୍ଦର ଭାବେ ରଖିବା, ଆମେ

0: ଶରୀରକୁ ସୁସ୍ଥ ରଖିବା ଆଉ ଆମ ମାନସିକ ସ୍ଥିତିକୁ ମଧ୍ୟ ସୁସ୍ଥ ରଖିବା।
1: ଖାଲି କ'ଣ ଶାରୀରିକ କ୍ଷେତ୍ରରେ, ତା ସହିତ ମାନସିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ବି ଆମ ପ୍ରଚେଷ୍ଟା ଆମେ ଜାରି ରଖିଥାଉ। ଶରୀରକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଆଉ ନିୟମିତ ବ୍ୟାୟାମ କରିଥାଉ, ଆଉ ସେହିଭଳି ମାନସିକ ଚାପଠୁ ନିଜକୁ ଦୂରେଇ ରଖିବା ପାଇଁ ଧ୍ୟାନ ଆଉ ଯୋଗର ବି ସାହାଯ୍ୟ ନେଉ।
0: ଶ୍ରୋତା ବନ୍ଧୁ, ସନ୍ତୁଳିତ ଆହାର ଖାଇବା କି ଏତେ ସବୁ ପରିଶ୍ରମ କରିବାର ଗୋଟିଏ ଲକ୍ଷ୍ୟ, ଆମେ ଯେମିତି ସୁସ୍ଥ ରହିବା ଆଉ ଦୀର୍ଘଜୀବୀ ରହିବା।
1: ତା ପରିପ୍ରେକ୍ଷଣ ପ୍ରଭା, ବଦଳୁଥିବା ସମୟ ସହିତ ମଣିଷର ରୁଚି ଆଉ ପସନ୍ଦ ବି ବଦଳୁଛି, ଯେଉଁଥିପାଇଁ ମଣିଷ କେବେ କେବେ ଏମିତି କିଛି ଜିନିଷକୁ ବାଛି ନେଉଛି ଯାହା ତା ସହିତ ତାର ପରିବାର ଆଉ ସମାଜକୁ ବି ପ୍ରଭାବିତ କରୁଛି।
0: ଶୁଭ, ତମେ ଠିକ କଥା କହିଲ। ହେଲେ ଯୁବ ବନ୍ଧୁ, ଆପଣ ବି ଭାବନ୍ତୁ ଶୁଭଙ୍କର କହିବାର କଥାରେ କଣ ତାତ୍ପର୍ଯ୍ୟ ରହିଛି, ଆଉ ସେଇ ସମୟରେ ଆମେ ଶୁଣି ନବା ଏଇ ସୁନ୍ଦର ଗୀତଟି।

0: କହିବାକୁ ଗଲେ ସୁଫ ଆମ ଜୀବନରେ ଏମିତି ଅନେକ ଅଭ୍ୟାସ ରହିଛି, ଯେଉଁ ସବୁ ଅଭ୍ୟାସ ଯୋଗୁଁ ଆମେ ଆଗକୁ ଯାଇଥାଉ, ଆଉ କେତେକ ଅଭ୍ୟାସ ଆମକୁ ଆସ୍ତେ ଆସ୍ତେ ଦୁର୍ବଳ ମଧ୍ୟ କରିଦିଅନ୍ତି।
1: ଆଉ ଏଇସବୁ କୁଅଭ୍ୟାସ ଭିତରେ ଗୋଟିଏ ଅଭ୍ୟାସ ହେଉଛି ତମାଖୁ, ଯାହା ଶରୀର ସହିତ ଆମ ସ୍ୱପ୍ନକୁ ବି ପ୍ରଭାବିତ କରେ। ଶ୍ରୋତା ବନ୍ଧୁ, ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଆମେ କଥା ହେବା ସ୍ୱାସ୍ଥ୍ୟ, ସଚେତନତା ଓ ଭଲ ଜୀବନଶୈଳୀ ବିଷୟରେ। ଛୋଟ ଛୋଟ ଅଭ୍ୟାସର ପରିବର୍ତ୍ତନ କିପରି ଜୀବନକୁ ସୁନ୍ଦର କରିପାରେ ସେଥିପାଇଁ ମଧ୍ୟ ଢେର ଆଲୋଚନା କରିବା।
0: ଏହି ଆଲୋଚନା ସହିତ ଆମ ସହିତ ଆପଣ ଯୋଡ଼ି ହୁଅନ୍ତୁ ଶେଷ ପର୍ଯ୍ୟନ୍ତ। ତେଣୁ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ସଚେତନମୂଳକ କାର୍ଯ୍ୟକ୍ରମକୁ, ଯାହା କେବଳ ଜଣେ ବ୍ୟକ୍ତିକୁ ନୁହେଁ ଯୁବବନ୍ଧୁ, ସମଗ୍ର ପରିବାର, ସମାଜ ଓ ଭବିଷ୍ୟତ ପିଢ଼ିକୁ ମଧ୍ୟ ପ୍ରଭାବିତ କରିଥାଏ। ସେ ବିଷୟ ହେଉଛି ତମ୍ବାକୁ, ଯାହାର କୁପ୍ରଭାବ ଏତେ ଅଧିକ ଯେ ଆମକୁ ସମୂଳେ ବିନାଶ ମଧ୍ୟ କରିପାରେ। ସେଥିପାଇଁ ତ ପ୍ରତିବର୍ଷ ମେ 31 ତାରିଖରେ ପାଳନ କରାଯାଉଥିବା ବିଶ୍ୱ ତମାଖୁ ବିରୋଧୀ ଦିବସ ଗୋଟିଏ କେବଳ ଦିନ ନୁହେଁ, ଏହା ହେଉଛି ସଚେତନତାର ଅଧ୍ୟାୟ। ଏହା ମଣିଷ ଜୀବନକୁ ସୁରକ୍ଷା କରିବାର ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ। ଗାଁର ଛକରେ ବସିଥିଲା ଗୋଟେ ବୃଦ୍ଧ ଲୋକଟିଏ, ଆଉ ହାତରେ ଥିଲା ଗୋଟେ ଛୋଟ ତମାଖୁର ପୁଡିଆ। ସେ ତାକୁ ଧୀରେ ଧୀରେ ଧରି ଖାଉଥିଲେ। ପାଖରେ ଥିବା ଛୋଟ ପିଲାଟି ଆଶ୍ଚର୍ଯ୍ୟରେ ତାଙ୍କୁ ଦେଖୁଥିଲା। ବୃଦ୍ଧଙ୍କ ମୁହଁରେ ଥିଲା ଅଭ୍ୟାସର ଛାପ, ଆଉ ପିଲାଟିର ଆଖିରେ ଥିଲା ଉତ୍ସୁକତା। ଆଜିର ସମାଜରେ ଏହି ଦୃଶ୍ୟ ଅତି ସାଧାରଣ, କିନ୍ତୁ ଏହି ସାଧାରଣ ଦୃଶ୍ୟ ମଧ୍ୟରେ ଲୁଚି ରହିଛି ଗଭୀର ଅନ୍ଧକାର, ଆଉ ସେ ଅନ୍ଧକାରର ନାଁ ହେଉଛି ତମାଖୁ। ଶ୍ରୋତା ବନ୍ଧୁ, ଦେଖିବାକୁ ଗଲେ ଆଜି ପୃଥିବୀର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ଗୁଡ଼ିକ ମଧ୍ୟରୁ ତମାଖୁ ଗୋଟିଏ। ସିଗରେଟ, ବିଡ଼ି, ଗୁଟ୍କା, ଖଇନି, ହୁକା କିମ୍ବା ଭେପିଂ, ରୂପ ତ ବଦଳୁଛି କିନ୍ତୁ କ୍ଷତି ସମାନ ଭାବେ ଭୟାବହ। ଆରମ୍ଭରେ ଏହା ଏକ ଛୋଟ ଅଭ୍ୟାସ ପରି ଲାଗିଥାଏ, କିନ୍ତୁ ପରେ ଏହା ମଣିଷକୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ବି ଦୁର୍ବଳ କରିଦିଏ।
2: ଆରେ ସୁଫ, ତମାଖୁକୁ ନେଇ ଆମର ଗୋଟେ ଓଡ଼ିଆ କଥା ଅଛି, ଶୁଣିଛ ନା ନାଇଁ?
1: ହଁ, କଥାରେ ନାହିଁ, ପାନ ବିଡ଼ି ନୁହେଁ ଛୋଟିଆ ନିଶା, ଜଣା ପଡ଼େ ନାହିଁ ଟାଣେ ପଇସା।
2: ସତ କଥା, ପଇସାକୁ ତ ଟାଣୁଛି ଟାଣୁଛି, ଆମ ଆୟୁଷକୁ ମଧ୍ୟ ସେ ଟାଣି ନଉଛି।
1: ଠିକ କହିଲ। ତାହେଲେ ତମାଖୁର ଇତିହାସ ଯଦି ଦେଖିବାକୁ ଯିବା, ଏହାର ଇତିହାସ ବହୁତ ପୁରୁଣା। ମନେ କରାଯାଏ ଯେ ଆମେରିକା ମହାଦେଶର ଆଦିବାସୀ ଲୋକମାନେ ପ୍ରଥମେ ତମାଖୁ ଚାଷ କରୁଥିଲେ। ସେ ଏହାକୁ ଔଷଧ, ଧାର୍ମିକ କାର୍ଯ୍ୟ ଓ ପରେ ପରେ ସାମାଜିକ ପ୍ରଥାରେ ବି ବ୍ୟବହାର କରୁଥିଲେ। ସେମାନଙ୍କ ପାଇଁ ଏହା ଗୋଟିଏ ପବିତ୍ର ଗଛ ଥିଲା।
0: 15 ଶତାବ୍ଦୀରେ ଯେତେବେଳେ ୟୁରୋପୀୟ ଅନ୍ୱେଷକମାନେ ଆମେରିକାରେ ଆସି ପହଞ୍ଚିଲେ, ସେମାନେ ତମ୍ବାକୁର ବ୍ୟବହାର ଦେଖିଲେ ଓ ଏହାକୁ ୟୁରୋପକୁ ମଧ୍ୟ ନେଇଗଲେ। ଧୀରେ ଧୀରେ ଏହି ତମାଖୁ ବ୍ୟବସାୟ ବିସ୍ତାରିତ ହୋଇଗଲା। ସେତେବେଳେ ଲୋକମାନେ ଏହାର କ୍ଷତି

ବିଷୟରେ ଅବଗତ ନଥିଲେ। କେହି କେହି ଏହାକୁ ଔଷଧ ଭାବରେ ମଧ୍ୟ ଦେଖୁଥିଲେ। କିନ୍ତୁ ବଦଳୁଥିବା ସମୟ ସହିତ ତମ୍ବାଖୁ ଗୋଟିଏ ବିଶାଳ ବ୍ୟବସାୟର ରୂପ ନେଲା। ସିଗାରେଟ୍ର ଶିଳ୍ପ ବଢିଲା, ବିଜ୍ଞାପନ ଆସିଲା, ଚଳଚ୍ଚିତ୍ର ଓ ସାମାଜିକ ଜୀବନରେ ଧୂମପାନକୁ ଫ୍ୟାସନ ଭାବେ ଦେଖାଯିବାକୁ ଲାଗିଲା। ଯୁବପିଢ଼ିଙ୍କ ମନରେ ଏହାକୁ ଆଧୁନିକତାର ପ୍ରତୀକ ଭାବେ ବି ପ୍ରଚାର କରାଗଲା। କିନ୍ତୁ ଯୁବବନ୍ଧୁ, ଯେତେବେଳେ ଚିକିତ୍ସା ବିଜ୍ଞାନ ଉନ୍ନତି କଲା, ତମ୍ବାଖୁର ଭୟାବହ ପ୍ରଭାବ ଏକ ପ୍ରକାର ସାମ୍ନାକୁ ଆସିଲା। ଯେମିତି କହିବାକୁ ଗଲେ ଫୁସ୍ଫୁସ୍ର କ୍ୟାନ୍ସର, ମାଉଥ୍ କ୍ୟାନ୍ସର, ହୃଦ୍ରୋଗ, ଷ୍ଟ୍ରୋକ୍, ଶ୍ୱାସକଷ୍ଟ ଭଳି ଅନେକ ରୋଗର ପଛରେ ତମ୍ବାଖୁର ମୁଖ୍ୟ କାରଣ ଅଛି ବୋଲି ଜଣାପଡ଼ିଲା। ତମ୍ବାଖୁର ବୃଦ୍ଧିଶୀଳ କ୍ଷତିକୁ ଦେଖି ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ 1987 ବିଶ୍ୱ ତମ୍ବାଖୁ ବିରୋଧୀ ଦିବସ ପାଳନ କରିବାକୁ ଘୋଷଣା କଲା। ପରେ ପ୍ରତିବର୍ଷ May 31 ଏହି ଦିବସକୁ ଆମେ ପାଳନ କରୁଛୁ। ତେବେ ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ତମ୍ବାଖୁର କୁପ୍ରଭାବ ବିଷୟରେ ସଚେତନ କରିବା, ତମ୍ବାଖୁ ବ୍ୟବହାର କମେଇବା ଓ ସୁସ୍ଥ ଜୀବନ ପାଇଁ ପ୍ରେରଣା ଦେବା। ତେବେ ପ୍ରତିବର୍ଷ ଏହି ଦିବସର ଗୋଟେ ଥିମ୍ ବି ରହେ। ଯେମିତି 2026 ବିଶ୍ୱ ତମ୍ବାଖୁ ବିରୋଧୀ ଦିବସର ଥିମ୍ ହେଉଛି ଅନମାସ୍କ ଦ ଅପିଲ୍ କାଉଣ୍ଟରିଂ ତମ୍ବାଖୁ ଆଣ୍ଡ ନିକୋଟିନ୍ ଆଡିକ୍ସନ। ଯୁବବନ୍ଧୁ, ଏହି ବର୍ଷ ଥିମ୍ ର ମୂଳ ଉଦ୍ଦେଶ୍ୟ ହେଉଛି ଯେ ଯୁବପିଢ଼ିଙ୍କୁ ସଚେତନ କରିବା ଯେ ତମ୍ବାଖୁ ଓ ନିକୋଟିନ୍ କମ୍ପାନୀମାନେ କିପରି ନୂଆ ନୂଆ ଉପାୟରେ ଲୋକମାନଙ୍କୁ ବିଶେଷ କରି କିଶୋର ଯୁବମାନଙ୍କୁ ଆକର୍ଷିତ କରୁଛନ୍ତି ସେ ଉପରେ ବିରୋଧ କରିବା। ତାହେଲେ ବର୍ତ୍ତମାନ ସମୟରେ କେବଳ ସିଗାରେଟ୍ କି ଗୁଟ୍କା ନୁହେଁ, ଭେପିଂ, ଇ ସିଗାରେଟ୍, ଫ୍ଲେଭର୍ ନିକୋଟିନ୍ ପାଉଚ୍ ଭଳି ଅନେକ ନୂଆ ଉତ୍ପାଦନକୁ ରଙ୍ଗୀନ ପ୍ୟାକେଟ୍, ମିଠା, ବିଜ୍ଞାପନ ମାଧ୍ୟମରେ ମଡର୍ନ ଭାବରେ ପ୍ରଚାର କରାଯାଉଛି। କିନ୍ତୁ ସେହି ଆକର୍ଷଣ ପଛରେ ଲୁଚି ରହିଥାଏ ଆସକ୍ତି ଆଉ ରୋଗର ଭୟଙ୍କର ସତ୍ୟ। କେବେ ଯୁବପିଢ଼ି ଉପରେ ଧ୍ୟାନ ଦିଆଯାଏ ତ କେବେ ମହିଳାଙ୍କ ଉପରେ ପ୍ରଭାବ, ଆଉ କେବେ ପରିବେଶ ଉପରେ ତମ୍ବାଖୁର କ୍ଷତି, ଆଉ ବିଜ୍ଞାପନର ଚାଲକୁ ନେଇ ସଚେତନତା ମଧ୍ୟ ସୃଷ୍ଟି କରାଯାଏ। ବନ୍ଧୁଗଣ, ଆମ ଯୁବପିଢ଼ି ହେଉଛନ୍ତି ଆସନ୍ତାକାଲି ଭାରତର ଶକ୍ତି। ଆମ ସ୍ୱପ୍ନ, ଉତ୍ସାହ ଓ ସୃଜନଶୀଳତା ହିଁ ସମାଜକୁ ଆଗକୁ ନେଇଯିବ। କିନ୍ତୁ ଯଦି ଆମେ ତମ୍ବାଖୁ ଭଳି କୁଅଭ୍ୟାସରେ ଜଡିତ ହେବା, ସେତେବେଳେ ଖାଲି ଜଣେ ବ୍ୟକ୍ତି ନୁହେଁ, ବରଂ ସମଗ୍ର ସମାଜ ପ୍ରଭାବିତ ହେବ। ଆଜି ତମ୍ବାଖୁର ବ୍ୟବହାର ଯୁବମାନଙ୍କ ମଧ୍ୟରେ ଏକ ଗଭୀର ଚିନ୍ତାର ବିଷୟ ପାଲଟିଛି। ସିଗାରେଟ୍, ବିଡ଼ି, ଗୁଟ୍ଖା, ଖଇନି, ହୁକା, ଇ ସିଗାରେଟ୍ ଭଳି ନିକୋଟିନ୍ ଉତ୍ପାଦ ଆସ୍ତେ ଆସ୍ତେ ଯୁବମାନଙ୍କ ଜୀବନକୁ ଆକ୍ରାନ୍ତ କରୁଛି। କେହି କେହି ଯୁବକ ଉତ୍ସୁକତାରୁ, ତ କେହି ସଙ୍ଗମାନଙ୍କ ପ୍ରଭାବରୁ, ଆଉ କେହି ଚାପ କି ଫ୍ୟାସନର ଭୁଲ ଧାରଣାରୁ ତମ୍ବାଖୁ ଦିଗକୁ ଆକର୍ଷିତ ହେଉଛନ୍ତି। ଯୁବବନ୍ଧୁ, ଏକ ଛୋଟ ଅଭ୍ୟାସ କିପରି ଧୀରେ ଧୀରେ ଜୀବନକୁ ନଷ୍ଟ କରେ, ସେଥିର ଉଦାହରଣ ଆମ ଚାରିପାଖରେ ବହୁତ ଅଛି। ଯେମିତି ଆମେ ଆରମ୍ଭରେ କହୁଥା ଗୋଟେ ଚେଷ୍ଟା, ଯାହା ଏହିପରି ଏକ ନିଶାରେ ପରିଣତ ହୋଇଯାଏ। ନିକୋଟିନ୍ ନାମକ ରାସାୟନିକ ମସ୍ତିଷ୍କକୁ ଏମିତି ପ୍ରଭାବିତ କରେ ଯେ ମଣିଷ ଧୀରେ ଧୀରେ ତାହା ଉପରେ ନିର୍ଭରଶୀଳ ହୋଇଯାଏ, ଆଉ ସେଠାରୁ ଆରମ୍ଭ ହୁଏ ସ୍ୱାସ୍ଥ୍ୟର ସମସ୍ୟା, ଆର୍ଥିକ କ୍ଷତି ଓ ମାନସିକ ଚାପର ଏକ ଦୀର୍ଘ ଯାତ୍ରା। ଯେମିତି ଶୁଭ ସମସ୍ତେ କୁହନ୍ତି, ବାସ୍ କେବଳ ଥରେ ଚେଷ୍ଟା କରିବି, ଆଉ ଏଇ କଥାରୁ ଆରମ୍ଭ ହୋଇଯାଏ ନିଶାର ପରିଣତ। ଭାରତ ଭଳି ଦେଶରେ ତମ୍ବାଖୁ ବ୍ୟବହାର ଗୋଟେ ଗଭୀର ଚିନ୍ତାର ବିଷୟ। ଗାଁରୁ ସହର ପର୍ଯ୍ୟନ୍ତ ଅନେକ ଲୋକ ବିଭିନ୍ନ ରୂପରେ ତମ୍ବାଖୁ ବ୍ୟବହାର କରୁଛନ୍ତି। କେହି ବିଡ଼ି ଖାଉଛନ୍ତି, ତ କେହି ଗୁଟ୍ଖା, ତ କେହି ଖଇନି। କହିବାକୁ ଗଲେ ତମ୍ବାଖୁ ଜଣେ ବ୍ୟକ୍ତିର ଅଭ୍ୟାସ ନୁହେଁ, ଏହା ସମଗ୍ର ସମାଜ ସହ ଜଡିତ ଗୋଟେ ଗଭୀର ସମସ୍ୟା। ଯେତେବେଳେ ଜଣେ ଲୋକ ତମ୍ବାଖୁର ବ୍ୟବହାର କରନ୍ତି, ତାହାର ପ୍ରଭାବ କେବଳ ଶରୀର ଉପରେ ସୀମିତ ରହେନି, ତାହାର ପ୍ରଭାବ ପଡେ ପରିବେଶ ଉପରେ, ଆର୍ଥିକ ସ୍ଥିତି ଓ ସମାଜର ଚିନ୍ତାଧାରା ଉପରେ। ଆଜିର ସମୟରେ ତମ୍ବାଖୁ ବ୍ୟବହାର ଏତେ ସାଧାରଣ ହୋଇଯାଇଛି ଯେ ଅନେକ ଲୋକ ଏହାକୁ ଗୁରୁତର ସମସ୍ୟା ଭାବରେ ନେଉନାହାନ୍ତି। କେହି ଚା ଦୋକାନରେ ସିଗାରେଟ୍ ଧରୁଛନ୍ତି, ତ କେହି ସାଙ୍ଗମାନଙ୍କ ସହିତ ଗୁଟ୍ଖା ଖାଉଛନ୍ତି, ଆଉ କେହି ଚାପ କମେଇବା ନାଁରେ ଧୂମପାନକୁ ଗୋଟେ ଅଭ୍ୟାସ କରିଦେଉଛନ୍ତି। ଧୀରେ ଧୀରେ ଏହା ସମାଜରେ ଏମିତି ଭାବେ ମିଶି ଯାଉଛି ଯେ ଅନେକ ଯୁବକ ଏହାକୁ ସାଧାରଣ ଜୀବନର ଅଂଶ ବି ଭାବିବାକୁ ଲାଗୁଛନ୍ତି। ସମାଜରେ ତମ୍ବାଖୁର ପ୍ରଭାବ ସବୁଠାରୁ ପ୍ରଥମେ ପରିବାର ଉପରେ ଦେଖାଯାଏ। ଘରର କେହି ଧୂମପାନ କଲେ ସେହି ଧୂଆଁ ପାଖରେ ଥିବା ପିଲା, ବୃଦ୍ଧ ଓ ମହିଳାମାନଙ୍କୁ ବିଶେଷ କରି ପ୍ରଭାବିତ କରେ। ଛୋଟ ପିଲାମାନେ ଯେତେବେଳେ ବଡ଼ମାନଙ୍କୁ ଧୂମପାନ କରୁଥିବାର ଦେଖନ୍ତି, ସେମାନଙ୍କ ମନରେ ଏହା ଏକ ସାଧାରଣ ଅଭ୍ୟାସ ଭାବେ ଗଢିଯାଏ, ଆଉ ଏହିଭଳି ଅଭ୍ୟାସ ପରିଣତ ହୁଏ ଅନ୍ୟ ପିଢ଼ିକୁ ପ୍ରଭାବିତ କରିବା ପାଇଁ। ଦେଖିବାକୁ ଗଲେ ତମ୍ବାଖୁ ଆର୍ଥିକ ଭାବେ ବି ସମାଜକୁ ଦୁର୍ବଳ କରେ। ଜଣେ ଲୋକ ଦିନକୁ ଅଳ୍ପ ଅଳ୍ପ ଟଙ୍କା ତମ୍ବାଖୁରେ ଖର୍ଚ୍ଚ କରୁଥିଲେ ବି ମାସ ଓ ବର୍ଷ ଶେଷରେ ସେହି ଟଙ୍କା ବହୁତ ବଡ଼ ରାଶିରେ ପରିଣତ ହୁଏ। ପରେ ତମ୍ବାଖୁ ଜନିତ ରୋଗ ପାଇଁ ବି ଚିକିତ୍ସାରେ ଖର୍ଚ୍ଚ ହୁଏ। ଏହା ଗରିବ ଓ ମଧ୍ୟମିତ ପରିବାର ପାଇଁ ଅତି ସମସ୍ୟା ବି ସୃଷ୍ଟି କରେ। ଯେମିତି ଆମେ ପୂର୍ବରୁ କଥା ହଉଥିଲେ, ଗୋଟେ ପରିବାରରେ ଯଦି କେହି ତମ୍ବାଖୁର ଅଭ୍ୟସ୍ତ ହୋଇଯାଏ, ତାହାର ପ୍ରଭାବ ସମଗ୍ର ପରିବାର ଉପରେ ପଡେ। ତମ୍ବାଖୁ କେବଳ ଶରୀରକୁ ନୁହେଁ ଯୁବବନ୍ଧୁ, ପରିବାରର ସୁଖ ଓ ଶାନ୍ତିକୁ ମଧ୍ୟ ନଷ୍ଟ କରିଦିଏ। ତାହେଲେ ତମ୍ବାଖୁର ଧୂଆଁ କେବଳ ଧୂମ୍ରପାନ କରୁଥିବା ଲୋକଙ୍କୁ ନୁହେଁ, ବରଂ ତା ପାଖରେ ଥିବା ଲୋକଙ୍କର ମଧ୍ୟ କ୍ଷତି ପହଞ୍ଚାଏ। ଯଦି ଘର ଲୋକ କେହି ସିଗାରେଟ୍ ଖାଆନ୍ତି, ତାହେଲେ ସେହି ଧୂଆଁ ଘରର ଅନ୍ୟ ଲୋକମାନେ ମଧ୍ୟ ପ୍ରଶ୍ୱାସ ସହିତ ଗ୍ରହଣ କରନ୍ତି, ଆଉ ଏହାକୁ କୁହାଯାଏ ପରୋକ୍ଷ ଧୂମ୍ରପାନ ବା ପ୍ୟାସିଭ୍ ସ୍ମୋକିଂ। ଏହା ଛୋଟ ପିଲା ଓ ମହିଳାଙ୍କ ପାଇଁ

0: ବହୁତ କ୍ଷତିକାରକ। ଅନେକ ଶିଶୁ ଜନ୍ମରୁ ଶ୍ୱାସକଷ୍ଟ ଓ ଫୁସ୍ଫୁସ୍ ରୋଗରେ ପୀଡ଼ିତ ହୁଅନ୍ତି, କାରଣ ସେହି ଘରର ବଡ଼ମାନେ ଧୂମ୍ରପାନ କରୁଥାନ୍ତି।
1: ଯୁବବନ୍ଧୁ, ତମାଖୁ ଚାଷ ମଧ୍ୟ ପରିବେଶ ପାଇଁ ଭଲ ନୁହେଁ। ତମାଖୁ ଚାଷ ପାଇଁ ବହୁତ ଜମି ଓ ପାଣିର ଆବଶ୍ୟକତା ପଡ଼ିଥାଏ। ଏହା ମାଟିର ଉର୍ବରତାକୁ ମଧ୍ୟ କମେଇ ଦେଇଥାଏ। ତମାଖୁ ପ୍ରସ୍ତୁତ କରିବା ପାଇଁ ଅନେକ ଗଛ ମଧ୍ୟ କଟାଯାଏ। ଏହାର ଫଳରେ ପରିବେଶର ସନ୍ତୁଳନ ମଧ୍ୟ ନଷ୍ଟ ହୋଇଥାଏ। ଧୂମ୍ରପାନରୁ ବାହାରୁଥିବା ଧୂଆଁ ବାୟୁକୁ ଦୂଷିତ କରିଥାଏ ଓ ରାସ୍ତାରେ ପଡ଼ିଥିବା ସିଗରେଟ୍ର ଟୁକୁଡ଼ା ଓ ଗୁଟ୍କା ପ୍ୟାକେଟ୍ ମଧ୍ୟ ପରିବେଶକୁ ଦୂଷିତ କରିଥାନ୍ତି।
0: ତେବେ ଭାରତ ସରକାର ତମାଖୁ ବିରୋଧରେ ବିଭିନ୍ନ ପ୍ରକାର ପଦକ୍ଷେପ ବି ନେଇଛନ୍ତି। ସରକାର ସିଗରେଟ୍ ଓ ଅନ୍ୟ ତମାଖୁ ଜାତୀୟ ପଦାର୍ଥର ପ୍ୟାକେଟ୍ ଉପରେ ଭୟଙ୍କର ଚିତ୍ର ଓ ସଚେତନତା ବାଣୀ ଛାପିବାକୁ ନିୟମ ମଧ୍ୟ କରିଛନ୍ତି। ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବାଣୀ ଆଜି ପ୍ରତ୍ୟେକ ପ୍ୟାକେଟ୍ରେ ଦେଖିବାକୁ ମିଳେ। ସରକାର ସାର୍ବଜନୀନ ସ୍ଥାନରେ ଧୂମ୍ରପାନ ଉପରେ ନିଷେଧ ମଧ୍ୟ ଲାଗୁ କରିଛନ୍ତି। ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ ପରି ସ୍ଥାନରେ ଧୂମ୍ରପାନ କଲେ ଜୋରିମାନା ମଧ୍ୟ ଦେବାକୁ ପଡୁଛି।
1: କେନ୍ଦ୍ର ସରକାର ମଧ୍ୟ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରୁଛନ୍ତି। ସ୍କୁଲ ଓ କଲେଜରେ ସଚେତନତାର ଶିବିର ମଧ୍ୟ ଖୋଲାଯାଉଛି। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଗାଁକୁ ଗାଁ ଯାଇ ଲୋକମାନଙ୍କୁ ତମାଖୁର କ୍ଷତି ବିଷୟରେ ବୁଝାଉଛନ୍ତି। ଟେଲିଭିଜନ ଓ ରେଡିଓ ମାଧ୍ୟମରେ ମଧ୍ୟ ବିଭିନ୍ନ ସଚେତନତାର କାର୍ଯ୍ୟକ୍ରମ ପ୍ରସାରଣ ହେଉଛି। ସିନେମା ହଲ୍ରେ ଚଳଚ୍ଚିତ୍ର ଆରମ୍ଭ ପୂର୍ବରୁ ତମାଖୁ ବିରୋଧୀ ସନ୍ଦେଶ ମଧ୍ୟ ଦେଖାଯାଉଛି। ଏହାର ଉଦ୍ଦେଶ୍ୟ କେବଳ ଗୋଟିଏ, ଯୁବବନ୍ଧୁ, ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରିବା।
0: ତେବେ ଆମ ଓଡ଼ିଶା ସରକାର ମଧ୍ୟ ଏହି ଦିଗରେ ଅନେକ କାମ କରୁଛନ୍ତି। ବିଦ୍ୟାଳୟ ନିକଟରେ ତମାଖୁ ବିକ୍ରି ଉପରେ ନିଷେଧ ଲାଗୁ କରାଯାଇଛି। ପୋଲିସ ଓ ପ୍ରଶାସନ ସମୟ ସମୟରେ ଅଭିଯାନ କରି ଅବୈଧ ଭାବରେ ତମାଖୁ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛନ୍ତି। ଅନେକ ସାମାଜିକ ସଂଗଠନ ମଧ୍ୟ ଲୋକମାନଙ୍କୁ ଏହି ନିଶାରୁ ଦୂରେଇ ରହିବାକୁ ପ୍ରେରିତ କରୁଛନ୍ତି। ତେବେ ଶ୍ରୋତା ବନ୍ଧୁ, ଏ ତ ଥିଲା ଆପଣଙ୍କର ଆଉ ଆମ ଭିତରେ କଥାବାର୍ତ୍ତା, କିନ୍ତୁ ଏବେ ଚାଲନ୍ତୁ ଶୁଣି ନେବା ଏ ସମ୍ପର୍କରେ କଣ ରହିଛି ଆମ ଶ୍ରୋତା ବନ୍ଧୁଙ୍କ ମତାମତ। ନମସ୍କାର ସାର୍, ଆପଣଙ୍କ ପରିଚୟଟି?
2: ନମସ୍କାର, ମୁଁ ଆଶିଷ ମହାପାତ୍ର, ଏସ୍ଏସ୍ କଲେଜର ଷ୍ଟୁଡେଣ୍ଟ।
0: ତେବେ ଆମେ ବର୍ତ୍ତମାନ ଦେଖୁଛୁ ଯେ ସମାଜରେ ଅନେକ ଯୁବପିଢ଼ି ନିଶା ସେବନକୁ ଆପଣାଉଛନ୍ତି, ନିଶାଗ୍ରସ୍ତ ହେଉଛନ୍ତି, ସେ ସମ୍ପର୍କରେ ଆପଣଙ୍କ ମତାମତ କଣ ରହିବ?
2: ବିଶେଷ କରି ମୁଁ ବି ମୋ ଫ୍ରେଣ୍ଡ ସର୍କଲରେ ଦେଖିଛି ସମସ୍ତେ ତମ୍ବାଖୁ ଆଡିକି ଅଗ୍ରସର ହେଉଛନ୍ତି। ମତେ ଲାଗୁଛି କି ଏଇ ଯୋଉ ତାଙ୍କର ଖରାପ ସଙ୍ଗତି, ବାପାଙ୍କ ଯୋଉମାନେ ତାଙ୍କୁ ପଇସା ଖର୍ଚ୍ଚ କରିବା ଦଉଛନ୍ତି, ତାର ହିସାବ ନ ରଖିବା, ପିଲାଙ୍କ ପ୍ରତି କେୟାରଲେସ୍ ରହିବା କି ପିଲା କଣ କଲେ କଣ ନାହିଁ ସେ କିଛି ଜାଣିପାରୁନାହାନ୍ତି। ସମାଜରେ ବି ତାଙ୍କ ପ୍ରତି କିଛି ମେଣ୍ଟାଲ ସ୍ଟ୍ରେସ୍ ରହୁଛି କି ଭବିଷ୍ୟତ ଟେନସନ, ପଢା ଟେନସନ, ଏଇ ବି କିଛି କାରଣ ହେଇପାରେ, ଆଉ ପ୍ରେମ ଜନିତ କିଛି କାରଣ ବି ହେଇପାରେ। ତାଙ୍କ ଆଖପାଖ ପରିବେଶ, ତାଙ୍କ ଘରେ ବି କେହି ସେବନ କରିପାରୁଥିବେ ସେଇ ନିଶା ଦ୍ରବ୍ୟ, ତାପରେ ତାଙ୍କ ଆଖପାଖରେ ବି କିଛି ଦୋକାନ ବଜାର ଥିବ ଯୋଉ ଦୋକାନୀ ମାନେ କି କେବଳ ସେଇ ଜିନିଷକୁ ପ୍ରମୋଟ କରୁଛନ୍ତି କି ତମେ ସେଇ ଜିନିଷକୁ ସେବନ କର, କିଛି ଆଖପାଖ ଲୋକ ତାଙ୍କୁ ସେଇ ଜିନିଷ ଦେଇକିରି ମାଗଣାରେ ତାଙ୍କୁ ବି ନଷ୍ଟ କରିକି ଅଗ୍ରଗତି କରୁଛନ୍ତି। ଘରୋଇ ହିଂସା ଦ୍ରବ୍ୟକୁ ନେଇକି ମଧ୍ୟ କିଛି ପିଲା ନିଜ ସ୍ଟ୍ରେସ୍ ନିଜ ଉପରକୁ ନେଇକିରି ସେଇ ନିଶା ଆଡିକି ଅଗ୍ରସର ହେଉଛନ୍ତି। ତାପରେ କିଛି ଏଇ ଯୋଉ ହିରୋ ମାନଙ୍କର ଫିଲ୍ମ ମାନେ ଏଇ ଯୋଉ ଆସୁଛି, କିଛି ଫିଲ୍ମ ଅଛି ଯିଏକି ନିଶା ଦ୍ରବ୍ୟକୁ ପ୍ରମୋଟ କରୁଛନ୍ତି, ସେମାନେ କିଛି ଆଡଭର୍ଟ ମାନେ ତା କିଛି ବ୍ଲର୍ କରୁନାହାନ୍ତି, କିଛି ମାନେ ଦେଖାଉନାହାନ୍ତି କି ସେ ଏଇ ପ୍ରକାର ଜିନିଷ ସେବନ କରିବା ଥାନ, ଜାଣ ଅଜଣାରେ ବି ସେ ସେଇ ଜିନିଷକୁ ପ୍ରମୋଟ କରୁଛନ୍ତି, ଯେପରିକି ତା ଫ୍ୟାନ୍ ମାନେ ସେସବୁ ଜିନିଷ ପ୍ରତି ଲୋଭନୀୟ ହେଉଛନ୍ତି ଆଉ ତାକୁ ସେବନ କରୁଛନ୍ତି। ତାପରେ କିଛି ପିଲା ସେମାନଙ୍କର 12-15 ବର୍ଷ 18 ବର୍ଷ ପିଲାମାନେ କିଛି ମାନେ ଜାଣିବା ପାଇଁ ଉତ୍ସୁକତା ଥାଏ ତାଙ୍କ ମନରେ, ସେ ସେଇ ଉତ୍ସୁକତାକୁ ନେଇକି କିଛି ନିଶା ଦ୍ରବ୍ୟ ସେବନ କରୁଛନ୍ତି, ଫ୍ରେଣ୍ଡ ସର୍କଲ ବି ତାକୁ ବଢ଼ାବା ତାକୁ ଦେଉଛନ୍ତି। ଏଥିପାଇଁ ସରକାରକୁ ପଦକ୍ଷେପ ନେବା କଥା। ତାପରେ ସ୍କୁଲ ସ୍ତରରେ କିଛି ମାନେ ବିଜ୍ଞାପନ ଦେଖେଇ ପାରିବେ କି ମାନେ ତମ୍ବାଖୁ ଯୋଗୁଁ ଆମର କି କି କ୍ଷତି ହେଉଛି, କେବଳ ଆମର ନୁହଁ ପରିବାର କି ପ୍ରକାର ମାନେ ଆର୍ଥିକ ଅବସ୍ଥାରେ କ୍ଷୟ ହେଉଛି, ତା ନିଜକୁ କିପରି କଷ୍ଟ ମିଳୁଛି, ସେସବୁ କଲେ ସରକାର କିଛି ଲାଭ ହେବ। ପିଲାଙ୍କୁ ଆମର ଏଇ ନିଶା ଦ୍ରବ୍ୟ ମାନେ ଦୂରେଇ ରଖିବା ପାଇଁ ଆମେ କିଛି ଏହା କରିପାରିବା କି ସରକାରଙ୍କ ଦ୍ୱାରା ମାନେ ପଦକ୍ଷେପ ନିଅନ୍ତୁ କି ପାଖାପାଖି ଅଞ୍ଚଳରେ ମାନେ ଟୋଟାଲି ନିଶା ଦ୍ରବ୍ୟକୁ ବ୍ୟାନ୍ କରାଯାଉ। ତାପରେ ଛୋଟ ପିଲାମାନେ ଯେଉଁମାନେ ସବୁ ଏଇ ନିଶା ଦ୍ରବ୍ୟ ସେବନ କରୁଛନ୍ତି, ସେମାନଙ୍କୁ ଆଟ୍ଲିଷ୍ଟ ସ୍କୁଲ ମାନଙ୍କରେ ଏହା ଚେକ୍ କରାଯାଉ କି ନିଶା ଦ୍ରବ୍ୟ ସେମାନଙ୍କ ବ୍ୟାଗ୍ରେ କିଛି ନଥାଉ କି ପକେଟ୍ରେ ନଥାଉ। ଏଥିପାଇଁ ଶିକ୍ଷକ ଶିକ୍ଷୟତ୍ରୀ ବି ମାନେ ପଦକ୍ଷେପ କିଛି ନେଇପାରିବେ, ସମାଜ ବି କିଛି ପଦକ୍ଷେପ ନେଇପାରିବେ। ଯୋଉ ପିଲାଟି ନିଶା ଦ୍ରବ୍ୟ ସେବନ କରୁଛି ସେଇ ପିଲାମାନଙ୍କୁ ସେ ଦେଖିକି ତାଙ୍କୁ ଘରୋଇ ଗାର୍ଡିଆନ ମାନଙ୍କୁ କିଛି ଜଣାଉ, ସେ ସମାଜର ଏହା କର୍ତ୍ତବ୍ୟ। ବାପା ମାଙ୍କର ହିସାବ ରଖିବା ଦରକାର କି ପିଲା କେତେ ଟଙ୍କା ଖର୍ଚ୍ଚ ହେଉଛି, କୋଉ ଜିନିଷ ପ୍ରତି ଖର୍ଚ୍ଚ କରୁଛି, ସେସବୁ ତାର ହିସାବ ରଖିବା ଦରକାର ନିହାତି। ବାପା ବି ମାନେ କେୟାର କରିବା ଦରକାର କି ପିଲାମାନେ କୁଆଡେ ଯାଉଛନ୍ତି, କାହା ସହିତ ମିଶୁଛନ୍ତି କି କିଛି ଖରାପ ପଦକ୍ଷେପ କି ସଙ୍ଗତିରେ ସେ ନାହାନ୍ତି, ଏସବୁ ଚେକ୍ କରିବା ଦରକାର। ଦୋକାନୀ ମାନେ ଏଇ ଛୋଟ ପିଲାମାନେ କି ଜାଣିପାରୁଛନ୍ତି, ଯେଉଁମାନେ କି 18 ବର୍ଷରୁ କମ୍, ସେଇ ଜିନିଷ ତମ୍ବାଖୁ ଆଇଟମ୍ କିଛି ନ ଦିଅନ୍ତୁ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କ ମୂଲ୍ୟବାନ ସମୟ ଦେଇଥିବାରୁ। ନମସ୍କାର ମ୍ୟାଡମ୍।
3: ନମସ୍କାର।
0: ବର୍ତ୍ତମାନ ସମୟରେ ଆମେ ଦେଖୁଛୁ ଯେ ଅନେକ ଯୁବକ ଯୁବତୀ, ଅନେକ ଯୁବପିଢ଼ି ନିଶାଗ୍ରସ୍ତ ହେଉଛନ୍ତି, ନିଶା ସେବନକୁ ଆପଣାଉଛନ୍ତି, ସିଗାରେଟ୍ ଟାଣୁଛନ୍ତି, ମଦ୍ୟପାନ କରୁଛନ୍ତି, ତ ଏଥିରୁ ସେମାନେ କେମିତି ମୁକୁଳିବେ?
3: ମୁଖ୍ୟତଃ ସେମାନେ ଯେତେବେଳେ

0: ପିତାମାତାଙ୍କ ଗହଣରେ ରହୁନାହାନ୍ତି। ପିତାମାତାଙ୍କର ଯୋଉ ନିର୍ଦ୍ଦେଶ ବା ଆଦେଶ ତାକୁ ପାଳନ କରିବା ବା ଯୌଥ ପରିବାରର ଯୋଉ ଆତ୍ମୀୟତା ସେଠାରୁ ସେମାନେ ଦୂରେଇ ଆସୁଛନ୍ତି। ଦୂରେଇ ଆସିବା ପରେ ସ୍ନେହ ଶ୍ରଦ୍ଧା ଭକ୍ତି ଏସବୁ ଦୂରେଇ ଯିବାରୁ ସେମାନଙ୍କ ମନ ଭିତରେ ଉଙ୍କି ମାରୁଛି ବାହାର ଦୁନିଆର ଚରିତ୍ର, ଯୋଉଟାକି ସେମାନେ ଗାର୍ଲଫ୍ରେଣ୍ଡ ହଉ ବା ସମାଜରେ ଉଚ୍ଛୃଙ୍ଖଳିତ ଯୁବବର୍ଗ ହୁଅନ୍ତୁ, ଏମାନେ ମିଶିକିରି ଏକାଠି ତମାଖୁ ସେବନ କରିବା ପାଇଁ ଚେଷ୍ଟାବଦ୍ଧ ହେଉଛନ୍ତି। ସେଇଥିପାଇଁ ତମାଖୁ ସେବନର ଆଜି ଯୋଉ ଏଡ଼େ ବଡ଼ ଦିନ ସରକାର ସ୍ଥିର କରିଛନ୍ତି ନିଶା ମୁକ୍ତ ଦୁନିଆ କରିବା ପାଇଁ, ସେଇଥିପାଇଁ ଆଜିର ଦିନଟିକି ଆମେ ତମାଖୁ ନିଷେଧ ଦିବସ ଭାବରେ ପାଳନ କରୁଛୁ। ଏବଂ ଏଥିପାଇଁ କରିବା ପାଇଁ ଯୁବଗୋଷ୍ଠୀକି ମଧ୍ୟ ନିର୍ଦ୍ଦେଶ ଦେଉଛୁ। ଆମେ ଯଦି ଶିକ୍ଷାବିତ୍ ମାନେ ଏହି କର୍ମରେ ଯୋଗଦାନ କରି ଗୋଟେ ଉଚ୍ଛୃଙ୍ଖଳିତ ଯୁବଗୋଷ୍ଠୀଙ୍କୁ ସଜାଡି ନ ଦେବୁ, ତାହେଲେ କାଲିକି ଯେ ଭାରତର ଅବସ୍ଥା କଣ ହବ ସେ କଥା କେହି କହିପାରିବେ ନାହିଁ।
1: ତେବେ ମ୍ୟାଡାମ, ଏ ତମାଖୁ ଆମ ଯୁବଗୋଷ୍ଠୀଙ୍କ ଉପରେ କଣ କଣ ସବୁ ପ୍ରଭାବ ପକାଇଥାଏ?
0: ଯୁବକ ଯୁବତୀ ମାନେ ଆଜିକାଲି ଦୁନିଆରେ କଣ ହଉଛି, ବେଶୀ ଉଚ୍ଛୃଙ୍ଖଳ ହଉଛନ୍ତି। ଯୋଉମାନେ କି ଆଗରୁ ପାଠ ପଢାରେ ମନ ଦେଉଥିଲେ, କିନ୍ତୁ ଆଜିକାଲି ଦୁନିଆରେ ଟିଭି ଏବଂ ମୋବାଇଲର ଅପଡେଟ୍ କରି ସେମାନେ ଏଭଳି ଭାବରେ ଅଧପତନଗାମୀ ହଉଛନ୍ତି, ଯାହାଫଳରେ ସେମାନେ ତମାଖୁ ସେବନ କରିବା ପାଇଁ ଯାଇକିରି ବିଭିନ୍ନ ଦୋକାନରେ ତମାଖୁ ପୁଡିଆଠୁ ଆରମ୍ଭ କରି ସିଗାରେଟ୍ ସ୍ମୋକିଂ ପର୍ଯ୍ୟନ୍ତ ଏବଂ ଆଟ୍ଲାଷ୍ଟ ସେମାନେ ଯାଉଛନ୍ତି ମଦ୍ୟପାନ କରିବା ପାଇଁ, ଯୋଉ ଜିନିଷ କି ସଙ୍ଗଦୋଷ ବଳରେ ସେମାନେ ଏହି ପ୍ରକାର ଅଧପତନ ସେମାନଙ୍କର ଘଟୁଛି। ବାପା ମାଙ୍କ ଠୁ ଦୂରରେ ରହିବା ଦ୍ଵାରା ପିତାମାତାଙ୍କର ଯୋଉ ନିର୍ଦ୍ଦେଶ ସେମାନେ ପାଳନ କରିପାରୁନାହାନ୍ତି, ଆଉ ସେମାନଙ୍କ ଠୁ ଦୂରରେ ହଷ୍ଟେଲ ବା ଛାତ୍ରାବାସ ବା ଛାତ୍ରୀବାସରେ ରହିବା ଦ୍ଵାରା ସେମାନେ ଉଚ୍ଛୃଙ୍ଖଳିତ ସମାଜକୁ ଅନୁଧ୍ୟାନ କରିକିରି ସେଇ ପଥରେ କୁପଥଗାମୀ ହଉଛନ୍ତି, ଯାହାଫଳରେ ତମାଖୁ ସେବନ କରିବାକୁ ବାଧ୍ୟ ହଉଛନ୍ତି। ଏବଂ ଯିଏ ତମାଖୁ ସେବନ କରୁନାହାନ୍ତି ସେଇ ସାଙ୍ଗ ସହପାଠୀ ମାନଙ୍କୁ ପ୍ରଲୋଭିତ କରି କିଛି ମାତ୍ରାରେ ତାଙ୍କୁ ଆଗ ପାନ କରିବାକୁ ବୁଝଉଛନ୍ତି, ସେମାନେ କିଛି ସେବନ କରିବା ପରେ ଏଭଳି ଭାବରେ ମଦ୍ୟର ଏବଂ ନିଶା ଯୁକ୍ତ ପଦାର୍ଥର ଦାସତ୍ୱ ସ୍ୱୀକାର କରୁଛନ୍ତି, ଯାହାଫଳରେ ଆଜିକାଲି ଦୁନିଆରେ ସବୁଠୁ ବଡ ଚିନ୍ତାର ବିଷୟ ହେଇଛି ସରକାରଙ୍କ ପାଇଁ, ପରିବାର ପାଇଁ, ସମାଜ ପାଇଁ ଏହି ପ୍ରକାରର ଚିନ୍ତାଧାରା, ଯୋଉଟାକି ଯୁବଗୋଷ୍ଠୀ ମାନେ ବହୁତ ଭାବରେ ଅଧପତନଗାମୀ ହେଇକିରି ଯୁବକ ଯୁବତୀ ଅଶ୍ଳୀଳ ଜିନିଷ କରିବାକୁ କୁଣ୍ଠାବୋଧ କରୁନାହାନ୍ତି।
1: ତେବେ ତମାଖୁଠାରୁ ଦୂରେଇବା ପାଇଁ ସରକାରଙ୍କ ତରଫରୁ କଣ ସବୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି?
0: ସରକାରଙ୍କ ତରଫରୁ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ନିଆଯାଇଛି, ତାର ଗୋଟେ ଟିମ୍ କାମ କରୁଛି ଯୋଉଟା କି ପ୍ରତ୍ୟେକ ଯୁବଗୋଷ୍ଠୀ ସଚେତନତା କରିବା ପାଇଁ କଲେଜ ଠାରୁ ବା ମହାବିଦ୍ୟାଳୟ ଠାରୁ ବା ବିଦ୍ୟାଳୟ ଠାରୁ ସ୍କୁଲ ପରିବେଶ ଠାରୁ 500 meter ଦୂରତାରେ ତମାଖୁ ଦୋକାନ କରିବା ପାଇଁ ଯୋଜନା କରାଯାଇଛି। ଆଉ ଯଦି 500 meter ପରିଧି ଭିତରେ ତମାଖୁ କେନ୍ଦ୍ର ରଖାଯାଏ, ତାକୁ ତମାଖୁ କେନ୍ଦ୍ରର ଯୋଉମାନେ ସଚେତନ ଅଛନ୍ତି ସେମାନେ ଆସି ଜୋରିମାନା ଆଦାୟ କରି ତାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଗଭର୍ଣ୍ଣମେଣ୍ଟର ନିୟମ ଅଛି। ଏବଂ ସେଇସବୁ କାର୍ଯ୍ୟକ୍ରମ ଯୋଉ କରୁଛନ୍ତି ସେ କାର୍ଯ୍ୟକ୍ରମରେ ବହୁତ ଶିକ୍ଷକ ଶିକ୍ଷୟତ୍ରୀ, କଲେଜର ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଏବଂ ଏସ୍ପି ମହାଶୟ ବୃନ୍ଦ, କଲେକ୍ଟରଙ୍କ ଠୁ ଆରମ୍ଭ କରି ସମସ୍ତେ ଏଥିରେ ଯୋଗଦାନ କରି ଏଭଳି ଭାବରେ ସଚେତନତା ଜାଗ୍ରତ ହେବା ପାଇଁ କରଉଛନ୍ତି ପ୍ରୋଗ୍ରାମ, ଯାହାଫଳରେ କି ଆମେ ସବୁଠି ଯାଇକିରି ଗୋଟେ ଗୋଟେ କଲେଜରେ ଆମେ ଏହି ପ୍ରକାରର କାର୍ଯ୍ୟକ୍ରମ କରୁଛୁ। ମୁଁ ମଧ୍ୟ ସେଥିରେ ସହଯୋଗ କରୁଛି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ, ଏବଂ ଯୁବଗୋଷ୍ଠୀ ମାନଙ୍କୁ ସତ୍ ମାର୍ଗରେ ନେବା ପାଇଁ ଆମେ ସଚେତନତା କରାଉ।
1: ବହୁତ ସୁନ୍ଦର କଥା କହିଲେ। ତେବେ ତମାଖୁ ବର୍ଜନ ଦିବସ ଅବସରରେ ଆପଣ ଆମ ଯୁବ ଭାଇ ଭଉଣୀ ମାନଙ୍କୁ କଣ ବାର୍ତ୍ତା ଦେବେ?
0: ଡାକ୍ତର ହିସାବରେ ମୁଁ କହିବାକୁ ଚାହୁଁଛି, ବହୁତ ଗୁଡ଼ିଏ ରୋଗ ଏହି ତମାଖୁ ସେବନ କାରଣରୁ ହେଇଥାଏ, ଯୋଉଟାକି ପ୍ରଥମତଃ ମୁଖ୍ୟ ରୋଗ ହେଲା ଯକୃତ ବିକାର। ଯକୃତ ବିକାର ମାନେ ଲିଭର ଡିଜର୍ଡର୍ସ, ସବୁ ପ୍ରକାରର ଲିଭର ଡିଜିଜେସ୍ ହୁଏ ତମାଖୁ ସେବନ ଦ୍ଵାରା, ଯାହାଫଳରେ କି ଲିଭର ଡ୍ୟାମେଜ୍ ହୁଏ, ସିରୋସିସ୍ ଲିଭର ହୁଏ, ତାପରେ ମୃତ୍ୟୁ ମୁଖକୁ ଆମେ ଚାଲିଯାଏ। ତେଣୁ ଯୁବଗୋଷ୍ଠୀଙ୍କୁ ମୁଁ ଗୋଟିଏ ନିର୍ଦ୍ଦେଶ ଦେବି, ତମାଖୁ ମୁକ୍ତ ଜୀବନ ଯାପନ କରିବେ, ତାହେଲେ ହୁଏତ ଏହି ପ୍ରକାରର ଯୋଉ ଚିନ୍ତାଧାରା, ଏହି ପ୍ରକାରର ରୋଗଗ୍ରସ୍ତ ଜୀବନ କେବେ ବି ତାଙ୍କ ଜୀବନରେ ଆସିବ ନାହିଁ, ସେମାନେ ଆରୋଗ୍ୟ ଜୀବନ ଯାପନ କରିବେ। ସେଥିପାଇଁ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ବାକ୍ ଭବେତ୍।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ ଆପଣଙ୍କ ମୂଲ୍ୟବାନ ସମୟ ଦେଇଥିବାରୁ।
0: ବହୁତ ଧନ୍ୟବାଦ।

ଶ୍ରୋତବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 6:05। ଚଳିତ ସାନ୍ଧ୍ୟ ଅଧିବେଶନକୁ ସ୍ୱାଗତ କରୁଛି ମୁଁ ସପନ। ଆଜିର ଅଧିବେଶନକୁ ଆଗେଇ ନେବା ପୂର୍ବରୁ କହି ରଖୁଛୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଶୁଣିବେ ଓଡ଼ିଆ ଭକ୍ତି ସଙ୍ଗୀତ ସନ୍ଧ୍ୟା 6:10। 6:15 ପ୍ରଚାର କରିବୁ ଦେଶାତ୍ମବୋଧକ ସଙ୍ଗୀତ। 6:20 ଶୁଣିବେ କେତୋଟି ଓଡ଼ିଆ ଆଧୁନିକ ଗୀତ ଏବଂ ସନ୍ଧ୍ୟା 7:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ଶ୍ରୋତବନ୍ଧୁ, ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ରାତି 8 ସମୟରେ ଏବଂ ରାତି 10 ପ୍ରଚାର କରିବୁ କେତୋଟି ଗଜଲ ଏବଂ ରାତି 10:30 ଶୁଣିବେ ଶ୍ରୀ ଜଗନ୍ନାଥଙ୍କ ଭଜନ। ଶ୍ରୋତବନ୍ଧୁ, ଶୁଣିଲେ ଚଳିତ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ବର୍ତ୍ତମାନ କହି ରଖୁଛୁ ଆଗାମୀକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଗାମୀକାଲି ପ୍ରାତଃ 6:05 ଶୁଣିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା। 6:40 ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସ, ଶୁଣିବେ 92ତମ ଭାଗ। 7:25 ପ୍ରଚାର କରିବୁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ସୂଚନା ଏବଂ ମଧୁମୂର୍ଚ୍ଛନାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିବେ ଦିନ 10 ସମୟରେ। ଦିନ 11 ପ୍ରଚାର କରିବୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର 134ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଏବଂ 11:30 ଶୁଣିବେ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ରୂପାନ୍ତର, ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ କହି ରଖୁଛୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 2 ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଉପକୂଳରେ ପବନର ବେଗ 40-50 କିଲୋମିଟର ପ୍ରତି ଘଣ୍ଟା ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଜାରି କରାଯାଇଛି। ଆସନ୍ତା 2-3 ପର୍ଯ୍ୟନ୍ତ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଏବଂ ନୟାଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ 40-50 କିଲୋମିଟର ପ୍ରତି ଘଣ୍ଟା ବହିବାର ସମ୍ଭାବନା ରହିଛି ଏବଂ ଏଥିନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶ୍ରୋତାବନ୍ଧୁ, ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଏକ ପ୍ରେସ୍ ବିଜ୍ଞପ୍ତି। ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ଜୁନ୍ 1, 2026 ଜୁନ୍ 12, 2026 ପର୍ଯ୍ୟନ୍ତ। ନିଯୁକ୍ତି ବର୍ଷ 2026-27 ପାଇଁ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 1 ଜୁନ୍ 2026 ରୁ 12 ଜୁନ୍ 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

0: গীতিকার রঘুনাথ মাহান্তি।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ June 1-5 ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25 ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
3: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ KYC ଅପଡେଟର ମେସେଜକୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BCଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ, ଏବଂ ଯଦି କୌଣସି ପରିବର୍ତ୍ତନ ଅଛି ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
4: RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଶୁଣ ଶୁଣ ଶୁଣ ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
7: କଣ କହୁନୁ,
6: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
7: ଆଉ ଇଲେକ୍ଟ୍ରି ବିଲ୍
6: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
8: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
0: ଶ୍ରୋତବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମେ ଶୁଣନ୍ତୁ ପଙ୍କଜଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଗୀତିକାର ବିଜୟ ସୁତାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ମହମ୍ମଦ ଅଜିଜ୍‌ଙ୍କ କଣ୍ଠରେ ଓଡ଼ିଆ ଆଲବମ୍ ଗୀତଟି।

0: ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରାଯିବ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରିତ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟକାର୍ଡ଼ର କାର୍ଯ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରମୁଖ ବେସରକାରୀ ହସ୍ପିଟାଲରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ହିତାଧିକାରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଯୋଜନାର ହିତାଧିକାରୀମାନଙ୍କ ପାଇଁ ସହାୟତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷାକୁ ଆୟୁଷ୍ମାନ ଭାରତ ଯୋଜନାର ପ୍ୟାକେଜ୍ ମାଧ୍ୟମରେ ନିଃଶୁଳ୍କ ବ୍ୟବସ୍ଥା କରିବା ଏବଂ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମନ୍ତ୍ରୀ ବିଭାଗୀୟ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
1: ଭର୍ତ୍ତି ପୂର୍ବରୁ ଯାହା ଟେଷ୍ଟ ହବ ସେଟା ପ୍ୟାକେଜରେ ଇନକ୍ଲୁଡ ଅଛି ଏବଂ ସେ ପଇସା ପ୍ୟାକେଜରେ ବହନ କରାଯିବ ଏବଂ ଏଇ ଆୱାରନେସଟା ଲୋକଙ୍କ ପାଖରେ ମଧ୍ୟ ରହିବା କଥା। ଏଇ କଥା ଆମେ କ୍ଲିୟର କଟ ଭାବରେ ହସ୍ପିଟାଲ ଯୋଉମାନେ କର୍ପୋରେଟ ହସ୍ପିଟାଲର ଆସିଥିଲେ ଅଥରିଟି ତାଙ୍କୁ କ୍ଲିୟର କଟ ବୁଝେଇଛୁ ଏବଂ ତାଙ୍କୁ ପୁରା ଷ୍ଟ୍ରିକ୍ଟଲି କୁହାହେଇଛି ଯେ ଜନସାଧାରଣଙ୍କୁ ସମାନ ଭଲ ବ୍ୟବହାର ଦେବେ, ଭଲ ତାଙ୍କୁ ଆତିଥ୍ୟ ଦେବେ, ଗୋଟିଏ ଉତ୍ତମ ଚିକିତ୍ସା ଦେବେ।
0: ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱତୀ ଏସ୍, ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଓ ବେସରକାରୀ ହସ୍ପିଟାଲର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଜିଲ୍ଲାର 21 କମିଟିକୁ ଏହି ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ କରିବା ସହିତ ଓଡ଼ିଶାର ପର୍ବପର୍ବାଣି ଓ ଜାନିଯାତ୍ରାକୁ ବିଶ୍ୱ ଦରବାରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିବ ବୋଲି କହିଛନ୍ତି। କ୍ଷେତ ବଚାଓ ପଦକ୍ଷେପକୁ ଦେଶବ୍ୟାପୀ ଏକ ଜାତୀୟ ଅଭିଯାନରେ ପରିଣତ କରିବା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କ୍ଷେତ ବଚାଓ ଅଭିଯାନର ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ ଅଭିଯାନକୁ କୃଷିଜୀବୀ, କୃଷିକ୍ଷେତ୍ର ଏବଂ ଗ୍ରାମାଞ୍ଚଳ ସମନ୍ୱୟ କ୍ଷେତ୍ରରେ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ସାରର ସନ୍ତୁଳିତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସମୟୋଚିତ ପରାମର୍ଶ, ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ଯୋଜନାର ସୁଫଳ ସିଧାସଳଖ ଗ୍ରାମାଞ୍ଚଳରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଚୌହାନ କୃଷି ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ଆସନ୍ତା ସୋମବାରଠାରୁ ଜୁନ୍ 30 ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। ପୂର୍ବତଟ ରେଳବାଇର ମହାପ୍ରବନ୍ଧ

ଅଧିକାରୀଙ୍କ ପରମେଶ୍ୱର ପଙ୍କୱାଲ ଆଜି ଖୋର୍ଦ୍ଧା ରେଳ ଷ୍ଟେସନରେ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଯାତ୍ରୀଙ୍କ ସୁବିଧା ସୁଯୋଗ, ଷ୍ଟେସନ ପରିସର ସ୍ୱଚ୍ଛତା, ଯାତ୍ରୀ ପ୍ରେକ୍ଷାଳୟ, ବୁକିଂ କାର୍ଯ୍ୟାଳୟ, ଫୁଟ୍ ଓଭର ବ୍ରିଜ୍, କ୍ୟାଟରିଂ ୟୁନିଟ୍ ଆଦି ଶ୍ରୀ ପଙ୍କୱାଲ ବୁଲି ଦେଖିବା ସହିତ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ଉପରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷିତ, ଦକ୍ଷ ଏବଂ ଆରାମଦାୟକ ରେଳସେବା ନିଶ୍ଚିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରୀ ସୁବିଧାଗୁଡ଼ିକର ନିରନ୍ତର ଅନୁଧ୍ୟାନ ଉପରେ ମହାପ୍ରବନ୍ଧକ ଗୁରୁତ୍ୱାରୋପ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅପରାହ୍ନରେ ପ୍ରଥମେ ଛତିଶା ନିଯୋଗ ଓ ପରେ ସନ୍ଧ୍ୟାରେ ନୀତି ସବ୍କମିଟି ବୈଠକ କରାଯିବ। ବୈଠକରେ ଆଗାମୀ ରାଜେନ୍ଦ୍ରାଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା, ନୀଳାଦ୍ରି ବିଜେ ଓ ଅନ୍ୟ ସମସ୍ତ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ଓ ଅନୁମୋଦନ କରାଯିବ। ଜଳଲାଗି ପାଇଁ ଗରବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର ପ୍ରଦାନ ଓ ଗୌଡ଼ିଆ ମଠକୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ବେଢ଼ା ମାର୍ଜନ ପାଇଁ ଅନୁମତି ଉପରେ ମଧ୍ୟ ଆଲୋଚନା ହେବ। ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହିବେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। କଟକ ଜିଲ୍ଲାରେ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଜିଲ୍ଲାର 9 ବିଧାନସଭା ମଣ୍ଡଳୀରେ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି। ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ଗଣନା ଫର୍ମ ପ୍ରଦାନ କରିଛନ୍ତି। ଗୋଟିଏ ଫର୍ମକୁ ଅଧିକାରୀମାନେ ନିଜ ପାଖରେ ରଖୁଥିବା ବେଳେ ଅନ୍ୟଟିକୁ ଭୋଟରମାନଙ୍କୁ ପ୍ରଦାନ କରୁଛନ୍ତି। ଜନସାଧାରଣଙ୍କ ସହାୟତା ନିମନ୍ତେ 1950 ନିଃଶୁଳ୍କ ନିର୍ବାଚନ ସହାୟତା ନମ୍ବର ଜାରି କରାଯାଇଛି। ଦେବଗଡ଼ ଜିଲ୍ଲାର ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯୋଗ୍ୟ ମତଦାତାମାନଙ୍କ ନାମକୁ ଭୋଟର ତାଲିକାରେ ପଞ୍ଜୀକୃତ କରିବା ଏବଂ ଅନଧିକାର ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମକୁ ତାଲିକାରୁ ବାଦ୍ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅଧୀନରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଲୋଚାପୋଡ଼ା ବୁଥ୍ ପରିଦର୍ଶନ କରି ଭୋଟରମାନଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ପରିଗଣନା ଫର୍ମ ଦେବା ସହ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ। ନାଗରିକ କୈନ୍ଦ୍ରିକ ଓ ସମୟାନୁବର୍ତ୍ତୀ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଭୁବନେଶ୍ୱର ମହାନଗର ନିଗମ ସହିତ ଜଡ଼ିତ ମାମଲାଗୁଡ଼ିକର ନିର୍ଦ୍ଦିଷ୍ଟ ଆବେଦନର ଶୁଣାଣିରେ ଅଧ୍ୟକ୍ଷତା କରିଥିଲେ। କ୍ୟାମ୍ପକୋର୍ଟରେ 142 ମାମଲାର ସମାଧାନ କରାଯାଇଥିଲା। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ 1982 ଅନୁଯାୟୀ ଦାୟର ମାମଲାଗୁଡ଼ିକର ତ୍ୱରିତ ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଧାନ ବନ ସଂରକ୍ଷକ କେ ମୁରୁଗେଶନ ଏବଂ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି ଅର୍ଥନାରୀ ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ ଓଡ଼ଗାଁଠାରେ ଚାରାରୋପଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଓଡ଼ଗାଁ ସେକ୍ସନର ମଠ ଖଜୁରିଆ, କୁମ୍ଭିଆପଲ୍ଲୀ ସହରାଞ୍ଚଳର ଚାରାରୋପଣ କାର୍ଯ୍ୟ ସହ ନାଉଖାଲ ଏବଂ ବାହାଡ଼ ଝୋଲା ସେକ୍ସନର କେତେକ ଗ୍ରାମାଞ୍ଚଳର ଚାରାରୋପଣ ପ୍ରକଳ୍ପ ମଧ୍ୟ ଏହି ଦୁଇ ଅଧିକାରୀ ପରିଦର୍ଶନ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳର ସାମଗ୍ରିକ ବିକାଶ ଓ ସାଂସ୍କୃତିକ ସ୍ଥଳୀଗୁଡ଼ିକର ଉନ୍ନତିକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସହରର ବିଭିନ୍ନ ୱାର୍ଡରେ 11 ଜନକଲ୍ୟାଣକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦେବଗଡ଼ ଜିଲ୍ଲା ରିୟାମାଳ ବ୍ଲକ ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହିତ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ନିମନ୍ତେ ଅଭିଯାନରେ ଗୁରୁତ୍ୱାରୋପ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ଅନ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ, ସତର୍କତା ଓ ତ୍ୱରିତ ପ୍ରକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ମାଲକାନଗିରି ଜିଲ୍ଲାରେ ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିଅନସିପ୍ 2026 ପାଇଁ ଉଭୟ ବାଳକ ଓ ବାଳିକା ବର୍ଗର 35 କ୍ରୀଡ଼ାବିତ୍ ଆଜି ବ୍ରହ୍ମପୁର ଯାତ୍ରା କରିଛନ୍ତି। ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ 8 ଜିଲ୍ଲାର

0: କ୍ରୀଡ଼ାବିତ୍ ମାନେ ଅଂଶଗ୍ରହଣ କରିବେ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ଭର୍ତ୍ତି ହେବାର ତିନିଦିନ ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରିବେ ରାଜ୍ୟ ସରକାର। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ହିନ୍ଦୀ ସାମ୍ବାଦିକତା ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମେ ମାସ 30 ଉଦନ୍ତ ମାର୍ତ୍ତଣ୍ଡ ସମ୍ବାଦପତ୍ର ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳକିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ବିରୁଦ୍ଧରେ ଲୋକଙ୍କ ସ୍ୱର ଉତ୍ତୋଳନ କରିବାରେ ଏହି ସମ୍ବାଦପତ୍ର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା। ହିନ୍ଦୀ ସାମ୍ବାଦିକତା ଦେଶର ସାମାଜିକ, ସାହିତ୍ୟିକ ଓ ରାଜନୈତିକ ଚେତନାକୁ ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ହିନ୍ଦୀ ସମ୍ବାଦପତ୍ରଗୁଡ଼ିକ ଜନସାଧାରଣଙ୍କୁ ସଚେତନ, ଜାତୀୟତାବାଦୀ ଭାବନା ପ୍ରଚାର ଏବଂ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱରୋତ୍ତୋଳନ କରିବାରେ ସହାୟକ ହୋଇଥିଲା। ସେହି ସମୟରେ ସମ୍ବାଦପତ୍ର କେବଳ ସୂଚନାର ଉତ୍ସ ନୁହେଁ, ବରଂ ଦେଶଭକ୍ତିର ଅଗ୍ନିଶିଖା ଭାବେ ପ୍ରତୀୟମାନ ହୋଇଥିଲା। ହିନ୍ଦୀ ସାମ୍ବାଦିକତା ସମାଜ ସଂସ୍କାର କ୍ଷେତ୍ରରେ ଅନେକ ସଚେତନତା ସୃଷ୍ଟି କରିଆସିଛି। ଡିଜିଟାଲ ଯୁଗରେ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ଆସିଥିଲେ ମଧ୍ୟ ଛାପା ଗଣମାଧ୍ୟମ, ଟେଲିଭିଜନ, ୟୁଟ୍ୟୁବ୍ ଓ ନ୍ୟୁଜ୍ ପୋର୍ଟାଲ ତଥା ସାମାଜିକ ଗଣମାଧ୍ୟମରେ ହିନ୍ଦୀରେ ଖବର ପ୍ରସାରଣ ଏବେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛି। ଏହି ଦିବସ ଆମକୁ ସ୍ମରଣ କରାଇଥାଏ ଯେ ସାମ୍ବାଦିକତା କେବଳ ଏକ ପେସା ନୁହେଁ, ବରଂ ଦାୟିତ୍ୱବୋଧ, ସମାଜସେବା ଓ ସଂସ୍କାରର ଏକ ଶକ୍ତିଶାଳୀ ମାଧ୍ୟମ। ସତ୍ୟ ଓ ନୀତିନିଷ୍ଠ ସାମ୍ବାଦିକତା ଗଣତନ୍ତ୍ରକୁ ସଶକ୍ତ କରିଥାଏ। ଦିବସ ପାଳନ ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ହିନ୍ଦୀ ଭାଷା ପ୍ରତି ସମର୍ପିତ ସାମ୍ବାଦିକ, ଲେଖକ ଏବଂ ପ୍ରତ୍ୟେକ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ଦ୍ରୁତ ପ୍ରଯୁକ୍ତିବିଦ୍ୟା ବିକାଶ ଯୁଗରେ ମଧ୍ୟ ହିନ୍ଦୀର ପ୍ରସାରଣ ନିରନ୍ତର ବୃଦ୍ଧି ପାଉଛି। ହିନ୍ଦୀ ସାମ୍ବାଦିକତା ସାମାଜିକ ଚେତନାକୁ ଜାଗ୍ରତ କରିବା ସହିତ ସୁଦୃଢ଼ ଗଣତନ୍ତ୍ର ଏବଂ ଲୋକଙ୍କ ଭାବନାକୁ ପ୍ରତିଫଳିତ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ହିନ୍ଦୀରେ ଖବର ପ୍ରସାରଣ, ମତାମତ ଏବଂ ବିଶ୍ଳେଷଣାତ୍ମକ ଆଲେଖ୍ୟ ବୃଦ୍ଧି ଭାଷାର ଗ୍ରହଣୀୟତା, ଶକ୍ତି ଏବଂ ବ୍ୟାପକତାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତରେ ହିନ୍ଦୀ ସାମ୍ବାଦିକତା ଚଳିତ ବର୍ଷ 200 ପୂରଣ କରିଛି। ଏହାକୁ ସମ୍ମାନ ଜଣାଇ ଭାରତୀୟ ଗଣଯୋଗାଯୋଗ ସଂସ୍ଥାନ ପ୍ରମୁଖ ଗବେଷଣା ଭିତ୍ତିକ ପତ୍ରିକା ସଞ୍ଚାର ମାଧ୍ୟମର ଏକ ସ୍ୱତନ୍ତ୍ର ସ୍ମାରକୀ ପ୍ରକାଶନ କରିଛି। ଗତ 5 ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଗଣଯୋଗାଯୋଗ ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର କେ ନିରାଲା ପ୍ରମୁଖ ଯୋଗ ଦେଇଥିଲେ। ରାଷ୍ଟ୍ର ନିର୍ମାଣରେ ହିନ୍ଦୀ ସାମ୍ବାଦିକତାର ସମୃଦ୍ଧ ଐତିହ୍ୟ ଏବଂ ବିକଶିତ ଭୂମିକା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ସାକ୍ଷର ଏବଂ ନିରକ୍ଷରଙ୍କ ପରିଭାଷା ପଠନ ଓ ଲେଖାର ପାରମ୍ପରିକ ସୀମା ଅଧିକ ବ୍ୟାପକ ହୋଇଛି। ନିରନ୍ତର ଶିକ୍ଷା ଏବଂ ଆଧୁନିକ ଜ୍ଞାନ ପ୍ରଣାଳୀ ସହିତ ସମନ୍ୱୟ ରକ୍ଷା କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ପ୍ରଯୁକ୍ତିବିଦ୍ୟା ବିକାଶକୁ ବହୁ ବର୍ଷ ଲାଗିଥିବା ବେଳେ ଏବେ ଏହା ଖୁବ୍ କମ୍ ସମୟ ମଧ୍ୟରେ ପରିବର୍ତ୍ତିତ ହୋଇଚାଲିଛି। ବର୍ତ୍ତମାନର ସମୟକୁ ଦକ୍ଷତା ଚାଳିତ ଯୁଗ ଭାବରେ ବିବେଚନା କରାଯାଉଛି। ଦକ୍ଷ ହେବା ଏବଂ ଏହାର ଉପଯୋଗ ଜୀବନକୁ ପରିବର୍ତ୍ତନ କରିବାର ଶକ୍ତି ଯୋଗାଏ। ସାମାଜିକ ପରିବର୍ତ୍ତନ ମଧ୍ୟ ଅର୍ଥନୈତିକ ପରିବର୍ତ୍ତନର ପଥ ପ୍ରସ୍ତୁତ କରିଥାଏ। ସୂଚନା ବିପ୍ଳବର ବର୍ତ୍ତମାନର ଯୁଗରେ ବ୍ୟକ୍ତିଗତ ଏବଂ ଜାତୀୟ ଭବିଷ୍ୟତ ଗଠନ ପାଇଁ ନବସୃଜନ ଓ ପାରମ୍ପରିକ ମାର୍ଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ସୂଚନାର କ୍ଷୁଦ୍ରତମ ଅଂଶ ମଧ୍ୟ ଜନସାଧାରଣଙ୍କ ପାଖରେ ପହଞ୍ଚିବା ଗୁରୁତ୍ୱ ବହନ କରେ, କାରଣ ଏହାଦ୍ୱାରା ଲୋକଙ୍କ ବିଚାର ଏବଂ ଗୁରୁତ୍ୱ ବହନ କରୁଥିବା ଜାତୀୟ ପ୍ରସଙ୍ଗରେ ସହମତି ପ୍ରକାଶ ପାଇବା ସମ୍ଭବ ହୋଇପାରିବ। ତେଣୁ ଅନ୍ୟ ପ୍ରକାରେ କହିଲେ ଏ କ୍ଷେତ୍ରରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୀ ସାମ୍ବାଦିକତା କ୍ଷେତ୍ରକୁ ଅଧିକ ଉନ୍ନତ କରିବା ନେଇ ସରକାର ଦକ୍ଷତା ବିକାଶ, କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ

0: ସମସ୍ତଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରସାର ଭାରତୀ ପକ୍ଷରୁ ହିନ୍ଦୀରେ ଆଞ୍ଚଳିକ ଭାଷା ଶିକ୍ଷା ଏବଂ ନିଯୁକ୍ତି ପ୍ରକାଶନଗୁଡ଼ିକୁ ଡିଜିଟାଲ ମାଧ୍ୟମରେ ନିଃଶୁଳ୍କ ପ୍ରଦାନର ବ୍ୟବସ୍ଥା କରାଯାଉଛି। ସରକାର ଭାରତୀୟ ଭାଷା ଅନୁଭାଗ ସ୍ଥାପନ କରିଛନ୍ତି, ଯାହାକି ଉଭୟ ପଟରୁ ଅନୁବାଦ ପ୍ରସ୍ତୁତିରେ ସହାୟତା ପ୍ରଦାନ କରିପାରୁଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗଣଯୋଗାଯୋଗ, ଗବେଷଣା ଏବଂ ନବସୃଜନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 103.4 FM କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।
3: ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମରେ ସମୟ ହୋଇଛି ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ରହିଛି ଲୁଚକାଳୀ। ବାପୁ ଗୋସ୍ୱାମୀଙ୍କ ଗୀତ ରଚନା ଶୁଣନ୍ତୁ ରତିକାନ୍ତ ଶତପଥୀ ଏବଂ ତପୁ ମିଶ୍ରଙ୍କ ଯୁଗଳକଣ୍ଠରେ।

ଶ୍ରୋତବନ୍ଧୁ ଶୁଣୁଥିଲେ ରତିକାନ୍ତ ଶତପଥୀ ଏବଂ ତପୋ ମିଶ୍ରଙ୍କ କଣ୍ଠରୁ ଓଡ଼ିଆ କଥାଚିତ୍ର ଗୀତଟି ଥିଲା ଲୁଚକାଳିରୁ। ପରବର୍ତ୍ତୀ ଓଡ଼ିଆ କଥାଚିତ୍ର ଗୀତଟି ଶୁଣନ୍ତୁ, ଦେବାଶିଷ ଏବଂ ଇରା ମହାନ୍ତିଙ୍କ ଯୁଗଳ କଣ୍ଠରୁ। କଥାଚିତ୍ର ରହିଛି ସକଳ ତୀର୍ଥ ତୋ ଚରଣୀ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଓଡ଼ିଆ କଥାଚିତ୍ର ଗୀତଟି ଶୁଣନ୍ତୁ, ବାଣୀ ଜୟରାମଙ୍କ କଣ୍ଠରୁ। କଥାଚିତ୍ର ରହିଛି ଶେଷ ଶ୍ରାବଣ ଏବଂ ଗୀତ ରଚନା କରିଛନ୍ତି ଗୀତିକାର ଶିବବ୍ରତ ଦାସ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବାଣୀ ଜୟରାମଙ୍କ କଣ୍ଠରୁ ଓଡ଼ିଆ କଥାଚିତ୍ର ଗୀତଟି। କଥାଚିତ୍ର ଥିଲା ଶେଷ ଶ୍ରାବଣ।

0: ଇନ୍ଦ୍ରରୁ 103.4 FM ମାଧ୍ୟମରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଦେଶରେ ନିର୍ବାଚନ ପ୍ରକ୍ରିୟା ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ କହିଲେ ମୁଖ୍ୟ ନିର୍ବାଚନ କମିଶନର କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ଏବଂ ବ୍ରିଷ୍ଟଲ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ

ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା, ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ। ଏବଂ ବ୍ରିଷ୍ଟଲ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଭାରତକୁ 5 ଦିନିଆ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ୍ ଲାଇନ୍ ବିହାର ଗସ୍ତ ଶେଷ କରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ତାଙ୍କୁ ସ୍ୱାଗତ କରିଥିଲେ। ଭାରତ ଗସ୍ତରେ ଆସି ରାଷ୍ଟ୍ରପତି ଲାଇନ୍ ବିହାରର ବୋଧଗୟାରେ ପ୍ରଥମେ ପହଞ୍ଚିଥିଲେ। ସେଠାରେ ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମ୍ୟାମାର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏହି ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନାଇନ୍ଙ୍କର ଏହା ପ୍ରଥମ ଭାରତ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ଲାଇନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାମାର ରାଷ୍ଟ୍ରପତି ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହେବାର ଆଶା କରାଯାଉଛି। ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ପ୍ରକ୍ରିୟା, ଭାରତୀୟ ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାଟିକ୍ ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ କୁମାର କହିଛନ୍ତି, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ କମିଶନଙ୍କ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଲୋକସଭା ନିର୍ବାଚନ ଉପରେ ଆଲୋକପାତ କରି ସେ କହିଛନ୍ତି, ଏଥିରେ ପ୍ରାୟ 1,80,00,000 କର୍ମଚାରୀ ନିୟୋଜିତ ହୋଇଥିଲେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ, ମତଦାନ ଓ ଗଣନା ପ୍ରକ୍ରିୟା ଏବଂ ନିର୍ବାଚନ ପରିଚାଳନା ଆଦି ଉପରେ ସୂଚନା ପ୍ରଦାନ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଛି। ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବେଙ୍ଗାଲୁରୁଠାରେ ଆଜି ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ନେତା ଭାବେ ଶ୍ରୀ ଶିବକୁମାରଙ୍କୁ ମନୋନୀତ କରାଯାଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସିଦ୍ଧରମେୟା ଏବଂ ଡକ୍ଟର ଜି ପରମେଶ୍ୱରଙ୍କ ଦ୍ୱାରା ନେତା ଭାବେ ଶିବକୁମାରଙ୍କ ନାମ ପ୍ରସ୍ତାବ ଆଗତ କରାଯାଇଥିଲା। ବୈଠକ ପରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଆନୁଷ୍ଠାନିକ ଭାବେ ଏହି ସୂଚନା ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଭେନୁଗୋପାଳ କହିଛନ୍ତି, ସର୍ବସମ୍ମତିକ୍ରମେ ଶିବକୁମାର ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ଖୁବ୍ ଶୀଘ୍ର ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ସେ ଦାବି ଉପସ୍ଥାପନ କରିବେ। ଆସନ୍ତା ମାସ 3 ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ଶ୍ରୀ ଭେନୁଗୋପାଳ ସୂଚନା ଦେଇଛନ୍ତି। ଗ୍ରେଟର ନଏଡାର ସୁରଜପୁରସ୍ଥିତ ଲୋହମ୍କୁ ଆଜି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗସ୍ତ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି, ଲିଥିୟମ୍ ବ୍ୟାଟେରୀ ଏବଂ ସ୍ଥାୟୀ ଚୁମ୍ବକ ବହୁ ଆଧୁନିକ ପ୍ରଯୁକ୍ତି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଭାରତରେ ଏହାକୁ ଉତ୍ପାଦନ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଘରୋଇ ଭାବେ ପ୍ରଯୁକ୍ତିବିଦ୍ୟା ବିକଶିତ ହେବା ଆବଶ୍ୟକ। ଲୋହମ୍ ନାମକ ଏହି ଯୁବ ଷ୍ଟାର୍ଟଅପ୍ ସଫଳତାର ସହ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଜଟିଳ ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରିପାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କ୍ଷେତ ବଚାଓ ପଦକ୍ଷେପକୁ ଦେଶବ୍ୟାପୀ ଏକ ଜାତୀୟ ଅଭିଯାନରେ ପରିଣତ କରିବା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି।

0: ନୂଆଦିଲ୍ଲୀରେ କ୍ଷେତ ବଚାଓ ଅଭିଯାନର ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ ଅଭିଯାନକୁ କୃଷିଜୀବୀ କୃଷିକ୍ଷେତ୍ର ଏବଂ ଗ୍ରାମାଞ୍ଚଳ ସମନ୍ୱୟ କ୍ଷେତ୍ରରେ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ସାରର ସନ୍ତୁଳିତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସମୟୋଚିତ ପରାମର୍ଶ, ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ଯୋଜନାର ସୁଫଳ ସିଧାସଳଖ ଗ୍ରାମାଞ୍ଚଳରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଚୌହାନ କୃଷି ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏହି ଅଭିଯାନ କେବଳ ମନ୍ତ୍ରଣାଳୟ କିମ୍ବା ବିଭାଗ ସ୍ତରରେ ସୀମିତ ନ ରହି ରାଜ୍ୟଗୁଡ଼ିକର ଜନପ୍ରତିନିଧିଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଏହି ଅଭିଯାନ ଆସନ୍ତା ସୋମବାରଠାରୁ ଜୁନ୍ 30 ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଏହି ଅଭିଯାନରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ସଂଯୋଜକର ଭୂମିକା ନିର୍ବାହ କରିବେ। ଏଥିପାଇଁ 1600 ଅଧିକ ଦଳ ଗଠନ କରାଯାଇଛି। ଅଧିକ ସାର ବ୍ୟବହାର ହେଉଥିବା 100 ଜିଲ୍ଲା ପାଇଁ ମୋଟ 500 ଦଳ ଗଠନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ମୃତ୍ୟୁ ହେବା ସହ 35 ଆହତ ହୋଇଛନ୍ତି। ଆଫଗାନ ଶରଣାର୍ଥୀଙ୍କୁ ନେଇ ପାକିସ୍ତାନରୁ ଫେରୁଥିବା ଏକ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ 10 ଶିଶୁ ଏବଂ 5 ମହିଳା ଅଛନ୍ତି। ଲାଘମନ ପ୍ରଦେଶର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମିନୁଲ୍ଲାହ ସରିଫ୍ କହିଛନ୍ତି ଡ୍ରାଇଭର ଶୋଇପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସିପିଗ୍ରାମ୍ସ ଭଏସ୍ ଚାଟବଟ୍ ସମାଧାନ ଦିଦିର ଆଜି ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କର୍ମଚାରୀ ସାଧାରଣ ଅଭିଯୋଗ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାର ଶୁଭାରମ୍ଭ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ସିଂ ସମାଧାନ ଦିଦିକୁ ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ଦେଶର 22 ଅନୁସୂଚିତ ଭାରତୀୟ ଭାଷା ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଅତିରିକ୍ତ ଆଞ୍ଚଳିକ ଓ ସ୍ଥାନୀୟ ଭାଷାକୁ ଏହି ବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ପ୍ରଶାସନିକ ପ୍ଲାଟଫର୍ମଗୁଡ଼ିକରେ ଆଞ୍ଚଳିକ ଭାଷାର ଉପଯୋଗ, ଏହାର ସହଜ ବ୍ୟବହାର, ବ୍ୟାପକତା ଏବଂ ସମାବେଶୀ ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ଡକ୍ଟର ସିଂ କହିଛନ୍ତି। ବାର୍ଷିକ ପଞ୍ଜୀକୃତ ସାଧାରଣ ଅଭିଯୋଗ ସଂଖ୍ୟା ଇତିମଧ୍ୟରେ ପ୍ରାୟ 23-30 ପହଞ୍ଚିଛି। ତ୍ୱରିତ ସମାଧାନ ପ୍ରକ୍ରିୟା, ସମୟବର୍ଦ୍ଧକ ଅନୁପାଳନ ଏବଂ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଏହା ପ୍ରତିଫଳିତ କରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଡକ୍ଟର ସିଂ କହିଛନ୍ତି ମାଳଦ୍ୱୀପ, ମରିସସ୍ ଏବଂ ଆଫ୍ରିକାର ଦେଶଗୁଡ଼ିକ ସମେତ ବହୁ ରାଷ୍ଟ୍ରର ଭାରତର ଅଭିଯୋଗ ସମାଧାନ ମଡେଲ ଅଧ୍ୟୟନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପାକିସ୍ତାନର ଆଇଏସ୍ଆଇ ଏବଂ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କ ସହିତ ଜଡ଼ିତ ଅଭିଯୋଗରେ 8 ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସ୍ପେଶାଲ କ୍ୱାଡ୍ ସିପି ଅନିଲ ଶୁକ୍ଳା କହିଛନ୍ତି ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କଠାରୁ କେତେକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୀମାପାର ନିର୍ଦ୍ଦେଶରେ ସେମାନେ କାର୍ଯ୍ୟ କରୁଥିବା ନେଇ ଶ୍ରୀ ଶୁକ୍ଳା ସୂଚନା ଦେଇଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ସେମାନଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଭାରତ ଇଂଲଣ୍ଡ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ବ୍ରିଷ୍ଟଲ୍ଠାରେ ଖେଳାଯାଉଛି। ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରିବା ଆରମ୍ଭ କରିଛି। ଚେମ୍ସଫୋର୍ଡଠାରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 38 ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା, ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପରିଚାଳନା କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ମୃତ୍ୟୁ ଏବଂ ବ୍ରିଷ୍ଟଲ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଜିଲ୍ଲା ହାଲଚାଲ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜିର ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ନିମନ୍ତେ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଭୋଟରମାନଙ୍କ ଘରକୁ ଘର ଯାଇ ପରିଗଣନା ଫର୍ମ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏସ୍ଆଇଆର୍ ସମୟରେ ବିଏଲ୍ଓମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଭି କୀର୍ତ୍ତିଭାସନ।
2: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ 2024 ନୋଟିଫାଇ ହୋଇଛି ଏବଂ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆସନ୍ତା ମେ 30 ତାରିଖରୁ ଆରମ୍ଭ କରି ଜୁନ 28 ତାରିଖ ପର୍ଯ୍ୟନ୍ତ ଆପଣଙ୍କର ଅଞ୍ଚଳର ଯୋଉ ବିଏଲ୍ଓ ମାନେ ଅଛନ୍ତି ପ୍ରତିଟି ଘରକୁ ଯାଇକି ଏନ୍ୟୁମେରେସନ ଫର୍ମ ଗୁଡାକ ବାଣ୍ଟିବେ। ଆପଣଙ୍କ ନିକଟରେ 2 ଏନ୍ୟୁମେରେସନ ଫର୍ମ ଦିଆଯିବ ଯୋଉଥିରେ ଆପଣଙ୍କର ତଥ୍ୟ ଗୁଡାକ ସେଥିରେ ଆପଣ ଫିଲ୍ଅପ୍ କରିକି ବିଏଲ୍ଓଙ୍କୁ ଦେବେ। ଗୋଟିଏ ଫର୍ମ ଆପଣଙ୍କ ପାଖରେ ରହିବ ଆପଣଙ୍କର ଆକ୍ନୋଲେଜମେଣ୍ଟ ହିସାବରେ ଏବଂ ଗୋଟିଏ ଫର୍ମ ବିଏଲ୍ଓ କଲେକ୍ଟ କରିକି ଆସିବେ ଏସ୍ଆଇଆର୍ ଆକ୍ଟିଭିଟିରେ ୟୁଜ୍ କରିବା ପାଇଁ।
1: ଜାତୀୟ ପଞ୍ଚାୟତ ସମ୍ମାନ 2025 ଜାତୀୟ ସ୍ତରରେ ଓଡ଼ିଶା 5 ପୁରସ୍କାର ହାସଲ କରିବା ଲାଗି ଯୋଗ୍ୟ ବିବେଚିତ ହୋଇଛି। ଗଞ୍ଜାମ ଜିଲ୍ଲାକୁ ଦେଶର ଶ୍ରେଷ୍ଠ ଦ୍ୱିତୀୟ ଜିଲ୍ଲା ପଞ୍ଚାୟତ ଭାବେ ସମ୍ମାନଜନକ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ମିଳିବାକୁ ଯାଉଥିବା ବେଳେ ଆସନ୍ତା 3 ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ପୋଟଲମପୁର ପଞ୍ଚାୟତକୁ ସୁସ୍ଥ ପଞ୍ଚାୟତ ଏବଂ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷିତ ପଞ୍ଚାୟତ ଶ୍ରେଣୀରେ ସମ୍ମାନଜନକ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2025 ପ୍ରଦାନ କରାଯିବ। ଏ ସମ୍ପର୍କରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି,
2: ଜାତୀୟ ପଞ୍ଚାୟତ ପୁରସ୍କାର 2025 ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦକୁ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲ୍ଲା ପରିଷଦକୁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର, ତା ସହିତ ପୁଲସରାର ମନ୍ଦାର ଗ୍ରାମ ପଞ୍ଚାୟତକୁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର ସୋସିଆଲି ସିକ୍ୟୁର ପଞ୍ଚାୟତ କ୍ୟାଟେଗରିରେ, ଏବଂ ଆମର ଛତ୍ରପୁର ବ୍ଲକର ପଟଲାମପୁର ଗ୍ରାମ ପଞ୍ଚାୟତକୁ ମିଳୁଛି ସୁସ୍ଥ ପଞ୍ଚାୟତ କ୍ୟାଟେଗରିରେ ତୃତୀୟ ପୁରସ୍କାର। ଡିଷ୍ଟ୍ରିକ୍ଟ ପଞ୍ଚାୟତ ରିସର୍ଚ୍ଚ ସେଣ୍ଟର ଆମର ଯେଉଁ ଛତ୍ରପୁରରେ ଅଧୀନ ଅଛି ତାକୁ ମଧ୍ୟ ସେକେଣ୍ଡ ପ୍ରାଇସ୍ ଓଭରଅଲ୍ କଣ୍ଟ୍ରିରେ ସ୍ପେଶାଲ କ୍ୟାଟେଗରିରେ ମିଳିବାକୁ ଯାଉଛି।
1: ଏହି ସଫଳତା ସମ୍ପର୍କରେ ମନ୍ଦାର ପଞ୍ଚାୟତର ସରପଞ୍ଚ ସୁନିତା ଜେନା କହିଛନ୍ତି,
3: ମୋ ପଞ୍ଚାୟତର ସୁବିଧା ରହିଛି, ବିଧବା ଭର୍ତ୍ତା, ବୃଦ୍ଧା ଭର୍ତ୍ତା ଏବଂ ବିକଳାଙ୍ଗ ଭର୍ତ୍ତା ଲୋକମାନଙ୍କ ଦ୍ୱାରା ପହଞ୍ଚାଉଛୁ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନର ସୁବିଧା ରହିଛି। ଅଙ୍ଗନବାଡ଼ି କର୍ମୀ, ଶିକ୍ଷାକର୍ମୀମାନଙ୍କ ଦ୍ୱାରା ଆମେ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଅଛୁ। ଗାଁରେ ଯେଉଁ ବି ଗଣ୍ଡଗୋଳ ହୁଏ ଆମେ ଗ୍ରାମସଭା ମାଧ୍ୟମରେ ସମାଧାନ କରୁଅଛୁ।
1: ଏ ସମ୍ପର୍କରେ ପୋଟଲମପୁର ପଞ୍ଚାୟତ ସରପଞ୍ଚ ନିରଞ୍ଜନ ପ୍ରଧାନ କହିଛନ୍ତି,
4: ଆମ ପଞ୍ଚାୟତ ଲୋକମାନେ ବହୁତ ସହଯୋଗ କରିଛନ୍ତି ଆମମାନଙ୍କୁ। ଲୋକମାନେ ବହୁତ ପରିଶ୍ରମୀ, ସବୁବେଳେ ବିଲରେ ନିଜର କର୍ମକ୍ଷେତ୍ରରେ ପରିଶ୍ରମ କରନ୍ତି, ଆଉ ଯୁବଗୋଷ୍ଠୀ ଖେଳକୁଦ ଏବଂ ପ୍ରାଣାୟାମ ଯୋଗା ସବୁ କରନ୍ତି। ବୟସ୍କ ଲୋକ ସେମାନେ ମଧ୍ୟ ବହୁତ ପ୍ରାଣାୟାମ ଯୋଗା କରନ୍ତି। ଏଣୁ ଆମର ପଞ୍ଚାୟତ ପ୍ରାୟତଃ ସୁସ୍ଥ ଲୋକ ଅଛନ୍ତି।
1: ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଶୁଭାରମ୍ଭ ହୋଇଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ମିଶନ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି। ଘର, ଦୋକାନ, ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନରେ ପ୍ଲାଷ୍ଟିକ୍ ଜିନିଷ ଫିଙ୍ଗିବାକୁ ବାରଣ କରାଯିବା ସହ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ବ୍ୟବହାର ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ମୋଟ 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ 11 ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଟୁଲ୍ ପ୍ରଦାନ କରାଯାଇଥିବା ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ଅଞ୍ଜନ ଦାସ ସୂଚନା ଦେଇଛନ୍ତି। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମକୁ ପ୍ରଥମ ଥର ନିମନ୍ତେ ହେମାଟୋଲୋଜି ଆନାଲାଇଜର ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
0: ଜିଲ୍ଲା ହାଲଚାଲରେ ଶୁଣିଲେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ତଥା 972 କିଲୋହର୍ଟ୍ଜ ଯୋଗେ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ,

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାରିଆଡ଼େ ପ୍ରଚଣ୍ଡ ଖରା, ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଅସ୍ୱାଭାବିକ ଭାବେ ବଢି ଚାଲିଛି। ପାଣିପାଗରେ ଅନିୟମିତତା ଦେଖାଯିବା ଫଳରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଏ ପ୍ରକାର ତାରତମ୍ୟ ତଥା କୁପ୍ରଭାବ ପାଇଁ ଆମେମାନେ ହିଁ ଦାୟୀ। ନିଜର ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଆମେ ଗଛ କାଟୁଛେ, ଶିଳ୍ପାୟନ ନାଁରେ ଗଛ ସମ୍ପଦର ଅବକ୍ଷୟ କରୁଛେ, ଆଧୁନିକତାକୁ ଆଉ ଟିକେ ସୁନ୍ଦର କରିବାକୁ ଯାଇ ପ୍ରକୃତି ବିରୋଧୀ କାର୍ଯ୍ୟ କରୁଛୁ, ଯାହାର ସିଧାସଳଖ କୁପ୍ରଭାବ ଆମ ଉପରେ ପଡୁଛି। ତା ଛଡ଼ା ଜଙ୍ଗଲ ନିକଟରେ ବସବାସ କରୁଥିବା କିଛି ଲୋକ ପୋଡୁ ଚାଷ ନାଁରେ ତଥା ମହୁଲ ଫୁଲ ସଂଗ୍ରହ ଆଶାରେ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି। ଏହାଦ୍ୱାରା ଆମ ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ପଶୁ ପକ୍ଷୀମାନଙ୍କର ଜୀବନ ହାନି ହେଉଛି। ପ୍ରାୟ ଆମ ରାଜ୍ୟରେ ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହ ଠାରୁ ଜୁନ ମାସର ମଝିଆ ମଝି ସମୟ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ଚାଲିଥାଏ। ଏହି ସମୟରେ ଆମେମାନେ ପ୍ରଚଣ୍ଡ ରୁଦ୍ରତାପରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାଉ। ବୃକ୍ଷ ଲତା ଜୀବଜନ୍ତୁ କୀଟ ପତଙ୍ଗ ସମସ୍ତଙ୍କ ପାଇଁ ଗ୍ରୀଷ୍ମ ନିଧାଗ କାଳ ଗୋଟେ କଷ୍ଟକର ସମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷ କରି ଯେତେବେଳେ ଜଳ କଷ୍ଟ ହୁଏ, ବିଭିନ୍ନ ଗଛ ପତ୍ର ଝଡ଼ା ଦେଇଥାଏ, ସେହି ସମୟରେ ଆମ ଜଙ୍ଗଲରେ ରହୁଥିବା ବନ୍ୟ ପ୍ରାଣୀଙ୍କ ଅବସ୍ଥା ଆହୁରି ସାଂଘାତିକ ହୋଇପଡେ। ସେଇଥିପାଇଁ ତ ଆମ ମାନଙ୍କର ମଧ୍ୟ କିଛି ଦାୟିତ୍ୱ ଆଉ କର୍ତ୍ତବ୍ୟ ରହିଛି ସେମାନଙ୍କ ପାଇଁ। ଆମେ ସେମାନଙ୍କ ପାଇଁ ଚିନ୍ତା କରିବା ଯେ ବନ୍ୟପ୍ରାଣୀ କିପରି ଭାବରେ ଗ୍ରୀଷ୍ମ ଋତୁରେ ନିରାପଦରେ ରହିପାରିବେ। ଆଉ ଗୋଟେ ବଡ ସମସ୍ୟା ହେଉଛି ବନାଗ୍ନି। ବନାଗ୍ନି ଫଳରେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀ ମାନଙ୍କର ଖାଦ୍ୟ ପାନୀୟ ବାସସ୍ଥାନକୁ ନେଇ ଅନେକ ଗୁଡିଏ ସମସ୍ୟା ଦେଖା ଦେଇଥାଏ। ଗ୍ରୀଷ୍ମ ଋତୁରେ ସେମାନଙ୍କର ଯତ୍ନ କିପରି ନିଆଯାଇ ପାରିବ, ତାଙ୍କ ସୁରକ୍ଷାକୁ ନେଇ କଣ

0: ପଦକ୍ଷେପ ନେବା ଉଚିତ ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ପରିଚାଳନା ଦାୟିତ୍ୱରେ ନିଯୁକ୍ତ ଉପବନ ସଂରକ୍ଷକ ସମ୍ୟକ ସାମନ୍ତରା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାର ବାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ସାର୍, ଆଜି ଆଲୋଚନାର ବିଷୟ ରହିଛି ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା। ତାହେଲେ ପ୍ରଥମେ କୁହନ୍ତୁ, ଓଡ଼ିଶାରେ କେଉଁ ସ୍ଥାନରେ ସାଧାରଣତଃ ବନ୍ୟପ୍ରାଣୀ ଦେଖାଯାଆନ୍ତି ଆଉ କି କି ପ୍ରକାରର?
1: ଓଡ଼ିଶାର ବନ୍ୟପ୍ରାଣୀ କହିଲେ ୟାର ବିଶିଷ୍ଟ ଏବଂ ବୈଚିତ୍ର୍ୟ ବହୁତ ଅଲଗା। ବହୁତ ବିରଳ ପ୍ରଜାତିର ବନ୍ୟପ୍ରାଣୀ ଓଡ଼ିଶାରେ ଦେଖାଯାଆନ୍ତି ଏବଂ ତା ପାଇଁ ଆମେ ବହୁତ ଗର୍ବିତ ମଧ୍ୟ। ଏଭଳି ଏକ ରାଜ୍ୟ ନାହିଁ ଯେଉଁଥିରେ ଏସୀୟ ମହାଦେଶରେ ଉପଲବ୍ଧ ତିନିଟି ଯାକ କୁମ୍ଭୀର ପ୍ରଜାତି କୌଣସି ଗୋଟେ ଏକ ରାଜ୍ୟରେ ଥିବ ଯାହାକି ଓଡ଼ିଶାରେ ଅଛନ୍ତି। ଲୁଣାପାଣି କୁମ୍ଭୀର, ଯାହାକୁ ଆମେ ବଉଳା କୁମ୍ଭୀର ବୋଲି କହୁ, ମଧୁର ପାଣିର କୁମ୍ଭୀର, ଯାହାକୁ ମଗର ବୋଲି କହୁ, ଏବଂ ଘଡ଼ିଆଳ କୁମ୍ଭୀର। ସେଇଭଳିଆ କ୍ୟାସପିଆନ ସି ପରେ ଦ୍ୱିତୀୟ ବୃହତ୍ତମ ଅର୍ଦ୍ଧ ଲବଣ ଯାହାକୁ ହ୍ରଦ କୁହାଯାଏ ଚିଲିକା, ସେଥିରେ ଆମର ଇରାୱାଡ଼ି ଡଲଫିନ୍ ଦେଖାଯାଆନ୍ତି ଯାହା ଅନ୍ୟ କୌଣସି ରାଜ୍ୟରେ ଭାରତବର୍ଷରେ ଦେଖାଯାଆନ୍ତି ନାହିଁ। ସେଇଭଳି ଆମର କୃଷ୍ଣସାର ମୃଗ ଏକ ବିରଳ ପ୍ରଜାତିର ମୃଗ ଏବଂ ୟାର ବଂଶ ବିସ୍ତାର କରି ସେ ଏତେ ସୁନ୍ଦର ଭାବରେ ସ୍ୱଚ୍ଛନ୍ଦରେ ଲୋକଙ୍କର ସହଯୋଗ ଏବଂ ସାହାଯ୍ୟରେ ସେଠି ବିଚରଣ କରିପାରୁଛନ୍ତି ବାଲିପଦର ଭେଟନଈ ଗଞ୍ଜାମ ହିଞ୍ଜଳି ଅଞ୍ଚଳରେ, ତାହା ବି ଆମ ପାଇଁ ଏକ ଗର୍ବର କଥା। ଏବଂ ଏମାନେ ଜଙ୍ଗଲ ବାହାରେ ମଧ୍ୟ ବିଚରଣ କରୁଛନ୍ତି। ସେହିଭଳି ଅଲିଭ୍ ରିଡ୍ଲେକୁ କିଏ ନ ଜାଣିଛି? ଓଡ଼ିଶାର ପରିଚିତି ଏବଂ ପ୍ରସିଦ୍ଧି ଏଇ ଗୋଟିଏ ଅଲିଭ୍ ରିଡ୍ଲେ କଇଁଚ ପାଇଁ, ଏବଂ ୟାକୁ ଆମେ ବିଭିନ୍ନ ସ୍ପୋର୍ଟସ୍ ଇଭେଣ୍ଟରେ ମାସ୍କଟ୍ ହିସାବରେ, ଅଲି ହିସାବରେ ଏଇଟା ସମସ୍ତେ ଚିହ୍ନିଛନ୍ତି, ଜାଣିଛନ୍ତି। ଏବଂ ବିଶ୍ୱର ଦୁଇଟି ଜାଗାରେ ଇଏ ଗଣ ଅଣ୍ଡଦାନ କରନ୍ତି। ପ୍ରଥମଟି ହେଲା ଗହିରମଥା ଋଷିକୁଲ୍ୟା ମୁହାଣରେ, ଏଇ ଦୁଇଟି ଜାଗାରେ ଓଡ଼ିଶାରେ କରାଯାଏ। ଏବଂ ଦ୍ୱିତୀୟ ବୃହତ୍ତମ ହେଉଛି କୋଷ୍ଟାରିକାର ମହାଦେଶରେ। ଏବଂ ସବୁଠୁ ବଡ଼ କଥା ହେଲା ଆମର ହେନ୍ତାଳ ବଣ। ଆମର ହେନ୍ତାଳ ବଣ ପାପୁଆ ନ୍ୟୁଗିନି ପରେ ବିଚାର କରାଯାଏ ଯେ ବିଶ୍ୱର ସବୁଠାରୁ ଜୈବ ବିବିଧତା ସବୁଠାରୁ ଅଧିକ ଏହି ଜାଗାରେ ମଧ୍ୟ ଅଛି। ତେଣୁ ବିସ୍ତୀର୍ଣ୍ଣ ବନରାଜି, ତା ଭିତରେ ଏହି ବିରଳ ପ୍ରଜାତିକୁ ନେଇ ଓଡ଼ିଶା ସବୁବେଳେ ଗର୍ବିତ।
0: ସାର୍, ସେମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବନ ବିଭାଗ କି ପ୍ରକାରର ପଦକ୍ଷେପ ନେଇଥାଏ?
1: ବନ୍ୟପ୍ରାଣୀଙ୍କର ସୁରକ୍ଷା ସମସ୍ତଙ୍କର ଧ୍ୟେୟ ହେବା ଉଚିତ ଏବଂ ୟା ପାଇଁ ବନ ବିଭାଗ ଦୁଇଟି ପ୍ରକାରର ପଦ୍ଧତି ଗ୍ରହଣ କରିଥାଏ। ଗୋଟିଏ ହେଲା ପାରମ୍ପରିକ ପଦ୍ଧତି, ଯେଉଁଥିରେ ଆମେ ଟ୍ରାଡିସନାଲ ଉପାୟରେ ତାଙ୍କର ବାସସ୍ଥାନର ସୁରକ୍ଷା କରିବା ପ୍ରଥମତଃ ଦରକାର। ବନ୍ୟଜନ୍ତୁମାନଙ୍କର ବାସସ୍ଥାନ ସୁରକ୍ଷିତ କରିବା ପାଇଁ ବଣ ମଧ୍ୟରେ ଆମେ ନୂତନ ପୋଖରୀ ଖନନ ଏବଂ ପୁରୁଣା ପୋଖରୀର ପୁନରୁଦ୍ଧାର କରିଥାଉ। ଲବଣ ଭୂମି, ଯାହାକୁ ଆମେ ସଲ୍ଟ ଲିକ୍ କହୁ, ତାର ମଧ୍ୟ ନୂତନ ଉପାୟରେ ତାକୁ ସୃଷ୍ଟି ବା ପୁନରୁଦ୍ଧାର ମଧ୍ୟ କରାଯାଏ। ଏବଂ ତାର ଅନ୍ୟ ମୌଳିକ ସୁବିଧାଟି ହେଲା ଖାଦ୍ୟ। ତେଣୁ ଖାଦ୍ୟ ପାଇଁ ଆମେ ବିଭିନ୍ନ ପ୍ରକାର ବୃକ୍ଷ, ଯେଉଁଟାକି ଖାଦ୍ୟ ଉପଯୋଗୀ ବୃକ୍ଷ, ତାର ପ୍ଲାଣ୍ଟେସନ ମଧ୍ୟ ବହୁତ ସମୟରେ କରିଥାଉ ଏବଂ ତାର ରକ୍ଷଣାବେକ୍ଷଣ ମଧ୍ୟ ହୋଇଥାଏ। ଏତଦ୍ ବ୍ୟତୀତ ବହୁତ ସମୟରେ ବନ୍ୟପ୍ରାଣୀ ରୋଗଗ୍ରସ୍ତ ହୁଅନ୍ତି ଏବଂ ସେମାନେ ମଣିଷ ଆବାସ ଆଡ଼କୁ ମଧ୍ୟ ଚାଲି ଆସନ୍ତି। ରୋଗଗ୍ରସ୍ତ ହେବା ଦ୍ୱାରା ସେମାନଙ୍କର ଜୀବନହାନି ମଧ୍ୟ ହୋଇଥାଏ। ତେଣୁ ତାକୁ ସୁରକ୍ଷା କରିବା ପାଇଁ ଆମେ ବିଭିନ୍ନ ସମୟରେ ତାଙ୍କୁ ଟ୍ରାଙ୍କୁଲାଇଜ୍ କରି ଭେଟନାରୀ ଅଫିସର୍ସ ମାନଙ୍କର ଟ୍ରେନିଂ ଆୟୋଜନ କରି ବନ୍ୟପ୍ରାଣୀ ସମ୍ବନ୍ଧିତ ସ୍ପେସିଫିକ୍ ଟ୍ରେନିଂ ତାଙ୍କୁ ଦେଇ ତାଙ୍କ ଜୀବନ ରକ୍ଷା କରିଥାଉ। ଓୟୁଏଟିରେ ଆମର ଏକ ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ହେଲ୍ଥ ଅଛି, ଯାହା ଏକ ପ୍ରମୁଖ ପ୍ରତିଷ୍ଠାନ ଯାହାକି ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଆଉ ରୋଗ ନିରାକରଣ ଦିଗରେ ଏକ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିଛି, ୟାକୁ ଆହୁରି ସୁଦୃଢ଼ୀକରଣ କରାଯାଉଛି। ଇଏ ହେଲା କିଛି ପାରମ୍ପରିକ ଉପାୟ ଯାହାଦ୍ୱାରା ଆମେ ବାସସ୍ଥାନ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିପାରୁଥିଲୁ। ଯେମିତିକି ଆମେ ବହୁତ ଲୋକଙ୍କର ବିନିଯୋଗ କରିକି, ମାନେ ସ୍ଥାନୀୟ ଲୋକଙ୍କର ସହଯୋଗରେ, ଆମେ ଆଣ୍ଟି ପୋଚିଂ ସ୍କ୍ୱାଡ, ଆଣ୍ଟି ଡିପ୍ରେଡେସନ ସ୍କ୍ୱାଡ, ଏଇଭଳିଆ କିଛି ଆମେ ସ୍କ୍ୱାଡ ଗଠନ କରିଥାଉ ସ୍ଥାନୀୟ ଲୋକଙ୍କୁ ନେଇକରି। ସେମାନେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ସହ ବନ୍ୟପ୍ରାଣୀଙ୍କର ଆକ୍ରମଣରୁ ଲୋକମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାନ୍ତି ଏବଂ ଏହି ସଂଘର୍ଷ ପ୍ରଶମନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କିନ୍ତୁ କିଛି ଆଡଭାନ୍ସଡ୍ ପଦ୍ଧତି ମଧ୍ୟ ଆଜିକାଲି ଆମେ ତାଙ୍କ ସୁରକ୍ଷା ପାଇଁ କଲୁଣି। ଯେମିତିକି ବର୍ତ୍ତମାନ ଶିମିଳିପାଳ ଏବଂ ସାତକୋଶିଆର ଘଞ୍ଚ ଅରଣ୍ୟ ଭିତରେ ଯେଉଁଠି କିଛି କନେକ୍ସନ ନାହିଁ, ସେଠି ବର୍ତ୍ତମାନ ଆମେ ଭିସାଟ କନେକ୍ସନ ଯୋଗେ ନେଟ୍ କନେକ୍ଟିଭିଟି ଏବଂ ଫୋନ୍ ମାଧ୍ୟମରେ କନେକ୍ଟିଭିଟି ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ କନେକ୍ଟିଭିଟି ଆମେ ଦେଲୁଣି, ଯାହାଦ୍ୱାରା ସେଠୁ ଆମକୁ ସୂଚନା ମିଳିବାରେ ସହଯୋଗ ହେବ ଆଉ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ତ୍ୱରିତ ପଦକ୍ଷେପ ନେବାରେ ଏହା ସହାୟକ ହେବ। ଦ୍ୱିତୀୟ ଜିନିଷ ହେଲା, ଆମେ ବର୍ତ୍ତମାନ ଏବେ ଇଲେକ୍ଟ୍ରୋନିକ୍ ଇ ସର୍ଭେଲାନ୍ସ ସିଷ୍ଟମ ମଧ୍ୟ ଷ୍ଟାର୍ଟ କରିଛୁ, ଯେଉଁଥିରେ ଆମର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଗୋଟେ ଟାୱାର ଉପରେ ଯେଉଁ କ୍ୟାମେରା ମାଉଣ୍ଟ କରାହେଇଥିବ ସେଇଟା ବନ୍ୟପ୍ରାଣୀଙ୍କ ଉପରେ ନିରୀକ୍ଷଣ କରିପାରିବ ଏବଂ ତାଙ୍କ ସୁରକ୍ଷା ଦିଗରେ ମଧ୍ୟ ସହାୟକ ହୋଇପାରିବ। କାହିଁକିନା ଯଦି ତାଙ୍କୁ କିଏ ଶିକାର କରିବା ପାଇଁ ଭିତରକୁ ପ୍ରବେଶ କଲା, ତାର ଫଟୋଚିତ୍ର ଉତ୍ତୋଳନ କରିହେବ ଏବଂ ତାପରେ ବିହିତ ପଦକ୍ଷେପ ତାଙ୍କ ବିରୁଦ୍ଧରେ ଗ୍ରହଣ କରିହେବ। ସେଇଭଳିଆ ଆମେ RRT ଟିମ୍ ବା ରାପିଡ୍ ରେସ୍ପନ୍ସ ଟିମ୍ ମଧ୍ୟ ଆମେ ଗ୍ରହଣ କରିଛୁ, ତାଙ୍କୁ ମଧ୍ୟ ଗଠନ କରାହେଇଛି। 18 ଏଭଳି ଜାଗାରେ ଆମେ ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରିଛୁ, ତାଙ୍କୁ ତାଙ୍କ ପ୍ରୋଟେକ୍ସନ ଗିୟର୍ସ, ଇକ୍ୱିପମେଣ୍ଟସ୍ ଆଉ ତାଙ୍କୁ ପ୍ରକୃତ ତାଲିମ ମଧ୍ୟ ଦିଆହେଇଛି। ପ୍ରତ୍ୟେକ RRT ଟିମ୍ର ଗମନାଗମନ ପାଇଁ ଗୋଟେ ନିର୍ଦ୍ଦିଷ୍ଟ କଷ୍ଟମାଇଜ୍ଡ ଭେହିକଲ୍ ମଧ୍ୟ ତାଙ୍କୁ ଗୋଟେ କରିକି ଦିଆହେଇଛି, ଯାହାଦ୍ୱାରା ସେମାନେ ବନ୍ୟପ୍ରାଣୀଙ୍କର ଉଦ୍ଧାର କାର୍ଯ୍ୟରେ ସେ ଗାଡ଼ିଟି ବିନିଯୋଗ କରିପାରିବେ। ବିଭିନ୍ନ ଉପାୟରେ ଆମେ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବା ପାଇଁ ସର୍ବଦା ପ୍ରଚେଷ୍ଟିତ ରହୁଛୁ।
0: ସେସବୁ କଣ ଫଳପ୍ରଦ ହେଇପାରୁଛି?
1: ଅନେକ ସମୟରେ ଫଳପ୍ରଦ ହେଉଛି ଏବଂ ବହୁତ ସମୟରେ ଆମେ ଦେଖୁଛୁ

0: ଯେ ବିପଦ ମୁଖରେ ପଡ଼ିଥିବା, ରୋଗଗ୍ରସ୍ତ ହୋଇଥିବା ଏବଂ ଆମର ଆଟେନସନ୍ ଦରକାର କରୁଥିବା ଜୀବଜନ୍ତୁଙ୍କୁ ଆମେ ତାଙ୍କ ପାଖରେ ପହଞ୍ଚି ପାରୁଛୁ, ତାଙ୍କୁ ଟ୍ରାଞ୍ଜିଟ୍ ହୋମ୍କୁ ଆଣିପାରୁଛୁ, ତାଙ୍କୁ ଟ୍ରାଙ୍କୁଲାଇଜ୍ କରିପାରୁଛୁ, ତାଙ୍କୁ ଡ୍ରୋନ୍ ମାଧ୍ୟମରେ ନିରୀକ୍ଷଣ କରିପାରୁଛୁ ଏବଂ ବହୁ ଜୀବଜନ୍ତୁଙ୍କୁ ଆମେ ରକ୍ଷା ମଧ୍ୟ କରିପାରୁଛୁ। ଏମିତି ବହୁତ ଇନ୍ଷ୍ଟାନ୍ସେସ୍ ଅଛି ଯେଉଁଥିରେ କି ତାଙ୍କର ବଜ୍ରକାପ୍ତା ତସ୍କରୀ ହେଉଥିବା ସମୟରେ ତାଙ୍କୁ ଆମେ ଧରିଛୁ ଏବଂ ଡ୍ରୋନ୍ ସାହାଯ୍ୟରେ ଆସାମୀମାନଙ୍କୁ ଚିହ୍ନଟ ମଧ୍ୟ କରିଛୁ ଏବଂ ତାଙ୍କୁ କୋର୍ଟ ଚାଲାଣ କରିଛୁ ଏବଂ ବଜ୍ରକାପ୍ତାଟିକୁ ଉଦ୍ଧାର କରି, ଖାଲି ବଜ୍ରକାପ୍ତା ବୋଲି ନୁହେଁ, ଏମିତି ବହୁ ଜନ୍ତୁଙ୍କୁ ଏମିତି ଉଦ୍ଧାର କରି ତାଙ୍କର ଉଚିତ ଭେଟନାରୀ ଟ୍ରିଟମେଣ୍ଟ ଏବଂ କେୟାର ହିସାବରେ ଯଦି ସୁସ୍ଥ ହୋଇଯାଆନ୍ତି ତାହେଲେ ତାଙ୍କୁ ଆମେ ଜଙ୍ଗଲକୁ ମଧ୍ୟ ଛାଡ଼ି ଦେଇଛୁ। ସେଇଭଳିଆ ବର୍ତ୍ତମାନ ଆମର ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ହେଲ୍ଥରେ ଏବେ ବର୍ତ୍ତମାନ ଏତେ ବିକଶିତ ହେଇଗଲାଣି ଏ ସେଣ୍ଟରଟି ଯେ ଭାରତବର୍ଷର ଏକ ଅନନ୍ୟ ସେଣ୍ଟର କହିଲେ ଅତ୍ୟୁକ୍ତି ହେବ ନାହିଁ। ବହୁତ ତ୍ୱରିତ ବେଗରେ ନିର୍ଦ୍ଦିଷ୍ଟ ରୋଗ ଏବଂ ତାର ଜୀବାଣୁ ବା ଭୂତାଣୁକୁ ଚିହ୍ନଟ କରାଯାଇପାରୁଛି ଏବଂ ତାର ପ୍ରତିଷେଧକ ବ୍ୟବସ୍ଥା ଏବଂ ନିରାକରଣ ବ୍ୟବସ୍ଥା ମଧ୍ୟ ଫିଲ୍ଡରେ ଆମେ ନେଇପାରୁଛୁ। ତେଣୁ ବହୁତ ଫଳପ୍ରଦ ହେଉଛି ଏଭଳିଆ ପ୍ରଚେଷ୍ଟା ଜୀବଜନ୍ତୁଙ୍କ ସୁରକ୍ଷା ଦେବାରେ।
1: ବନ ବିଭାଗ ଏତେ ସବୁ ପଦକ୍ଷେପ ନେଲା ପରେ ବି ଦେଖାଯାଉଛି ଯେ ଅନେକ ବନ୍ୟଜନ୍ତୁ ମୃତ୍ୟୁ ମୁଖରେ ପଡୁଛନ୍ତି। କୁହାଯାଉଛି ଯେ ବାଘ ସଂଖ୍ୟା ଏତେ କମିଗଲାଣି ଯେ ଆଉ କିଛି ବର୍ଷ ପରେ ହୁଏତ ବାଘ ଦେଖାଯିବେନି। ଏଇଟା କେମିତି ସମ୍ଭବ ହେଉଛି?
0: ଯୋଉ ରେଜଲ୍ଟ ବର୍ତ୍ତମାନ ବାଘର ଆକଳନ ଉପରେ WIA ତରଫରୁ ପ୍ରକାଶିତ ହେଇଥିଲା ସେଥିରେ 18 ବାଘ ଥିବା କଥା ସେମିଳିପାଳ ଅଭୟାରଣ୍ୟ ମଧ୍ୟରେ ବୋଲି ଉଲ୍ଲେଖ ଥିଲା। ଏଇଟା ସତ ବା ସତ ନୁହଁ ଜାଣିବା ପାଇଁ ଆମେ ବିସ୍ତୃତ ଭାବରେ ସେମିଳିପାଳର ଅଞ୍ଚଳର ତନ୍ନତନ୍ନକୁ କ୍ୟାମେରା ଟ୍ରାପ୍ ଜରିଆରେ ତାକୁ ଆମେ ସ୍କାନିଂ କରିବା ଆରମ୍ଭ କଲୁ ଏବଂ ବର୍ତ୍ତମାନ କେବଳ ସେମିଳିପାଳ ଅଞ୍ଚଳରେ 27-30 କୋଟି ବାଘ ଥିବାର ଆକଳନ କରାଯାଇପାରୁଛି ଏବଂ ଆମେ ସେଥିରେ ବହୁତ ଶାବକମାନଙ୍କୁ ଆମେ ଗଣତିକୁ ନେଉନାହୁଁ। ତାର ନିୟମ ସେୟା ଥାଏ ଯେ ଶାବକମାନଙ୍କୁ ଆମେ ଗଣତିକୁ ନେଉନାହୁଁ, ବର୍ଷେ ପରେ ଯାଇକି ସେମାନେ ତାଙ୍କୁ ଗଣତି କରିବା ପାଇଁ ଆସନ୍ତି ଏବଂ ବହୁତ ଏମିତି କ୍ୟାମେରା ଟ୍ରାପ୍ରେ ଆମେ ବହୁତ ଶାବକ ମଧ୍ୟ ପାଉଛୁ। ଆଗରୁ ଏତେ ଡାଇରେକ୍ଟ ସାଇଟିଂ ହେଉନଥିଲା, ଏବେ ପର୍ଯ୍ୟଟକମାନେ ମଧ୍ୟ ଯିଏ ଭିତରକୁ ଯାଇଛନ୍ତି ସେମିଳିପାଳରେ ସେ ବର୍ତ୍ତମାନ ଦେଖୁଛନ୍ତି। ଆଉ ସେମିଳିପାଳ ଖାଲି କାହିଁକି, ଆମେ ବର୍ତ୍ତମାନ ପାର୍ଲାଖେମୁଣ୍ଡିରେ, ହୀରାକୁଦରେ, ସୁନ୍ଦରଗଡ଼ରେ ଏବଂ ବହୁତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବାଘର ପଦଚିହ୍ନ ଏବଂ ତାର ଇନ୍ଡାଇରେକ୍ଟ ସାଇନ୍ସ ମଧ୍ୟ ଆମେ ପାଇଲୁଣି। ଏହା ଗୋଟେ ଦୀର୍ଘମିଆଦୀ ବନ୍ୟଜନ୍ତୁ ପରିଚାଳନାର ସୁଫଳ ଯେ ଆମର ଆବାସନ ଗୁଡ଼ିକ ଉତ୍କୃଷ୍ଟ ହେଉଛି, ପ୍ରେ ବେସ୍ ଆଭେଲେବୁଲ ବେଶୀ ହେଉଛି ଏବଂ ତାଙ୍କର ଖାଦ୍ୟ ଉପଯୋଗୀ ଜନ୍ତୁ ବିଶେଷ ଭାବରେ ରହିବା ଦ୍ୱାରା ବାଘମାନଙ୍କ ପ୍ରଜନନ ମଧ୍ୟ ବୃଦ୍ଧି ପାଉଛି। ବାଘଠୁ ଆଉ ଟିକେ ଆଗକୁ ଯିବା, ଘଡ଼ିଆଳ କୁମ୍ଭୀର, 3 କୁମ୍ଭୀର ମଧ୍ୟରୁ ସବୁଠାରୁ ବିରଳ ହେଉଛି ଘଡ଼ିଆଳ କୁମ୍ଭୀର, କାରଣ ତାର ସଂଖ୍ୟା ସବୁଠାରୁ କମ୍। ସକ୍ସେସଫୁଲ ଏଫର୍ଟ ଦ୍ୱାରା 15 ବର୍ଷରୁ ଲାଗି ଆମେ ଯେଉଁ ଏଫର୍ଟ ନେଇଛୁ ଯେଉଁଥିରେ କି ଆମର ନନ୍ଦନକାନନରେ କୃତ୍ରିମ ଉପାୟରେ ଘଡ଼ିଆଳର ପ୍ରଜନନ କରାଯାଉଛି ଏବଂ ତାଙ୍କୁ ନେଇ ସାତକୋଶିଆ ଗଣ୍ଡ ମଧ୍ୟରେ ଛଡ଼ାଯାଉଛି। ଏହାଦ୍ୱାରା ଫଳ ହେଇଛି ଏହା ଯେ ସାତକୋଶିଆରେ ବଳଦମରା ବୋଲି ଗୋଟିଏ ଜାଗା ଅଛି, ନଦୀ ପଠା ଅଛି, ଯେଉଁଠି ଗୋଟେ ଘଡ଼ିଆଳ ମାଇ କୁମ୍ଭୀର ଲଗାତାର 3 ହ୍ୟାଟ୍ରିକ୍ ଛୁଆ ଦେଲାଣି ଏବଂ ଏ ଛୁଆମାନେ ବଡ଼ ବି ହେଉଛନ୍ତି ଏବଂ ଯେଉଁମାନେ ତଳମୁଣ୍ଡକୁ ଭାସି ଆସୁଛନ୍ତି ମୁଣ୍ଡଳୀ ଆଡ଼କୁ ତାଙ୍କୁ ମଧ୍ୟ ଉଦ୍ଧାର କରାହେଇକି ନନ୍ଦନକାନନ ଏବଂ ସାତକୋଶିଆର ବିଭିନ୍ନ ଯେଉଁ କୃତ୍ରିମ ପ୍ରଜନନ କେନ୍ଦ୍ର ଅଛି ତାଙ୍କର ବଂଶ ବିସ୍ତାର ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେମିତି କୃଷ୍ଣସାର ମୃଗ କେବଳ ବାଲିପଦର ଭେଟନୀ ଅଞ୍ଚଳରେ ଦେଖାଯାଉଥିଲେ, ଏବେ ତାହା ବରହମପୁର, ହିଞ୍ଜିଳି, ପାର୍ଲାଖେମୁଣ୍ଡି ଏବଂ ଖୋର୍ଦ୍ଧା ଅଞ୍ଚଳକୁ ମଧ୍ୟ ବ୍ୟାପ୍ତ ହେଲେଣି। ତେଣୁ ସବୁ ଜାଗାରେ ବିଭିନ୍ନ ପ୍ରକାର ପ୍ରଜାତିମାନଙ୍କର ସୁରକ୍ଷା ଦିଗରେ ଆମେ ଭଲ ଭୂମିକା ଗ୍ରହଣ କରିଛୁ। ସମ ପରିମାଣରେ ଆମେ ଅଲିଭ୍ ରିଡ୍ଲେ କଇଁଚ ବା ଚିଲିକାରେ ଆସୁଥିବା ପରିବ୍ରାଜକ ପକ୍ଷୀମାନଙ୍କ ସଂଖ୍ୟା ମଧ୍ୟ ସବୁ ସମୟରେ ଆଇଦର ଷ୍ଟେବୁଲ ଅଛି ବା ଗୋଟେ ଷ୍ଟେବୁଲ ରାଇଜ ମଧ୍ୟ ହେଉଛି।
1: ବହୁତ ଭଲ କଥା କହିଲେ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ହେଲେ ଆମମାନଙ୍କର କଣ ଲାଭ ହୋଇଥାଏ ବା ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଫଳରେ ମଣିଷ ସମାଜକୁ କଣ ଲାଭ ମିଳିଥାଏ?
0: ଆପଣ ଯାହା ପଚାରିଲେ ଏକଦମ ଠିକ, କାରଣ ମଣିଷ ସବୁବେଳେ ନିଜ ସ୍ୱାର୍ଥ ଏବଂ ନିଜ ଲାଭ ଅନୁସାରେ ପ୍ରତ୍ୟେକଟି ଜିନିଷକୁ ଆକଳନ କରିଥାଏ। ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ସମସ୍ତ ଜୀବଜନ୍ତୁଙ୍କର ନିଜର ବୈଶିଷ୍ଟ୍ୟମୟ ଅଛି ଏବଂ ନିଜର ଇମ୍ପୋର୍ଟାନ୍ସ ମଧ୍ୟ ଅଛି। ପ୍ରତ୍ୟେକଟି ପଶୁ ବା ପକ୍ଷୀ, କୀଟ ପତଙ୍ଗ, ଜୈବ ବିବିଧତା ଭିତରେ ଏକ ଅଂଶ ବିଶେଷ ଏବଂ ସମସ୍ତଙ୍କର ଯେଉଁ କାର୍ଯ୍ୟ ଅଛି ସେଟା ପରସ୍ପର ଉପରେ ନିର୍ଭରଶୀଳ ଏବଂ ଏଇଟା ଆମ ବାୟୁମଣ୍ଡଳ ଏବଂ ବାତାବରଣର ବିଭିନ୍ନ ଯେଉଁ ଉପାଦାନ ଅଛି ତା ଭିତରେ ଏକ ସନ୍ତୁଳନ ରକ୍ଷା କରିବାରେ ଏ ଜୀବଜନ୍ତୁମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ତା ଭିତରେ ଆମେ ବହୁତ କିଛି କମ୍ ଜାଣିଛେ, ଆହୁରି ବହୁତ ଅଧିକା ଜାଣିବାର ଅଛି। ଏତିକି ଖାଲି ଜାଣିବା ଦରକାର ଯେ ପ୍ରତ୍ୟେକଟି ଜୀବସତ୍ତାର ପୃଥିବୀ ପୃଷ୍ଠ ଉପରେ ବଞ୍ଚିବାର ସମାନ ଅଧିକାର ଅଛି ଏବଂ ସେମାନେ ଏହି ପରିବେଶର ସନ୍ତୁଳନକୁ ଆଉ ୟାର ଭାରସାମ୍ୟକୁ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆମର ଅଜ୍ଞାନତାରୁ ଯଦି କାହାକୁ ଲାଭ ବା କ୍ଷତି ଦୃଷ୍ଟିରୁ ଦେଖିବା ତାହେଲେ ଏଇ ଯେଉଁ ଜୈବମଣ୍ଡଳର ଯେଉଁ ବାଲାନ୍ସଟା ଅଛି, ଯେଉଁ ଡେଲିକେଟ୍ ବାଲାନ୍ସଟା ଅଛି, ତାହା ବାଧାପ୍ରାପ୍ତ ହେବ ଏବଂ ତାହାର ପ୍ରତିକୂଳ ପରିଣତି ଆମକୁ ବର୍ତ୍ତମାନ ମଧ୍ୟ ଭୋଗିବାକୁ ପଡୁଛି ଏବଂ ଆଗକୁ ଏହା ଭୟାବହ ମଧ୍ୟ ହେବ।
1: ସେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ତଥା ସେମାନଙ୍କର ଖାଦ୍ୟ ପାନୀୟ ଆଉ ବାସସ୍ଥାନକୁ ନେଇ ସ୍ୱତନ୍ତ୍ର କିଛି ବ୍ୟବସ୍ଥା କରାଯାଇଥାଏ କି?
0: ବହୁତ ଭଲ ପ୍ରଶ୍ନ। ଆକ୍ଚୁଆଲି ଗ୍ରୀଷ୍ମ ଋତୁଟା ହେଉଛି ଗୋଟେ ଲିନ୍ ଫେଜ୍ ଆଉ ସବୁଠୁ ଚ୍ୟାଲେଞ୍ଜିଂ ଫେଜ୍ ମଧ୍ୟ। ମୁଖ୍ୟ ଆହ୍ୱାନ ହେଲା ପାଣି କମିଯିବା ଦ୍ୱାରା ଜଳସ୍ରୋତ ଏବଂ ଜଳ ଉତ୍ସ କମିଯାଏ, କାରଣ ଶୁଖିଲା ପଡ଼ିଯାଆନ୍ତି, ଘାସ ମରିଯାଏ ଏବଂ ଖାଦ୍ୟ ଅଭାବ ମଧ୍ୟ ଦେଖାଯାଏ ଏବଂ ତାପରେ ପତ୍ର ଝଡ଼ା ଯୋଗୁଁ ଜଙ୍ଗଲ ନିଆଁ ମଧ୍ୟ
1: ଲାଗିଥାଏ
0: ଏବଂ ପରିବ୍ୟାପ୍ତ ହୋଇଥାଏ, ଯାହାକି ସେମାନଙ୍କ ବାସସ୍ଥାନ ଉଜାଡ଼ି ଦେବାର ଭୟ ରହିଥାଏ। ତେଣୁ ୟା ପାଇଁ ବୋଲି ବିଶିଷ୍ଟ ଏକ ବ୍ୟବସ୍ଥା କରାଯାଇଥାଏ। ପ୍ରତ୍ୟେକଟି ଗ୍ରୀଷ୍ମ ଋତୁ ପୂର୍ବରୁ ଆମେ ଗୋଟେ ଫାୟାର ପ୍ଲାନ୍ ବା ଫାୟାର ମିଟିଗେସନ୍ ପ୍ଲାନ୍ ଆଉ ହିଟ୍ ୱେଭ୍ ମିଟିଗେସନ୍ ପ୍ଲାନ୍ ଗୋଟେ ତିଆରି

0: କରିଥାଉ, ଯେଉଁଥିରେ ଆମେ ନିର୍ଦ୍ଦିଷ୍ଟ ଜଳାଶ୍ରୟ ଯେଉଁଟାକି ବିକ୍ଷିପ୍ତ ହେଇକି ସମ ପରିମାଣରେ ଗୋଟେ ଜଙ୍ଗଲ ଅଞ୍ଚଳ ଭିତରେ ରହିଥିବ ତାକୁ ଆମେ ନିରୂପଣ କରିଥାଉ ଯେ ଏହା ଗଭୀର ଜଳାଶ୍ରୟ ଏବଂ ଏତେ ଜଳ ରହିପାରିବ, ଏବଂ ସେଠି ଜଳ ରହିବା ପାଇଁ ଗ୍ରୀଷ୍ମ ଋତୁ ପୂର୍ବରୁ ତାର ପୁନରୁଦ୍ଧାର କରି ତାର ଗଭୀରତାକୁ ମେଣ୍ଟେନ୍ କରି ଜଳ ରହୁଛି କି ନାହିଁ ତାର ନିରୀକ୍ଷଣ କରାଯାଇଥାଏ। ଚାରଣ ଭୂମି ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ, ଯେମିତିକି ସେଗୁଡ଼ିକ ଘାସ ଏବଂ ଖାଦ୍ୟ ଉପଯୋଗୀ ପଦାର୍ଥ ଯେମିତି ସବୁ ସମୟରେ ତାଙ୍କ ପାଇଁ ଉପଲବ୍ଧ ରହିବ ଏବଂ ଖାଦ୍ୟାଭାବ ଦେଖାଦେବ ନାହିଁ। ଏବଂ ଅଗ୍ନି ନିର୍ବାପନ ବା ଅଗ୍ନି ପ୍ରଶମନ ବା ଅଗ୍ନି ନଲାଗିବା ବନାଗ୍ନି ନଲାଗିବା ପାଇଁ ମଧ୍ୟ ବହୁତ ପ୍ରତିଷେଧକ ଏବଂ ଫାୟାର ଫାଇଟିଂ ବ୍ୟବସ୍ଥା ମଧ୍ୟ କରାଯାଇଥାଏ, ଯେଉଁଥିରେ ଆମେ VSS ମାନଙ୍କ ସାହାଯ୍ୟ ନେଇଥାଉ, SHG ମାନଙ୍କ ସାହାଯ୍ୟ ନେଇଥାଉ, ଜଙ୍ଗଲ ସମୀପବର୍ତ୍ତୀ ଗ୍ରାମବାସୀମାନଙ୍କ ସହଯୋଗ ନେଇଥାଉ ଏବଂ ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ନିଆଁର ପ୍ରତିକୂଳ ପରିଣତି ବିଷୟରେ ତାଙ୍କୁ ଆମେ ବୁଝେଇଥାଉ ଏବଂ ତାଙ୍କୁ କହିଥାଉ ଯେ ଯଦି ସେମାନେ ମହୁଲ କଲେକ୍ସନ କରୁଛନ୍ତି, ଟୋଲ, ଛତୁ, ଝୁଣା ବହୁତ ପ୍ରକାର ଜିନିଷ ସେମାନେ ଜଙ୍ଗଲଜାତ ଦ୍ରବ୍ୟ କଲେକ୍ସନ କରିଥାନ୍ତି, ଆଉ ୟାକୁ କଲେକ୍ସନ କରିବା ପାଇଁ ସମଟାଇମ୍ ସେମାନେ ଡିଷ୍ଟ୍ରକ୍ଟିଭ ମେଥଡ୍ସ ବା ଯୋଉଟା ସଷ୍ଟେନେବଲ୍ ପ୍ରାକ୍ଟିସ୍ ନୁହଁ ତାକୁ ସେମାନେ ଆଡପ୍ଟ କରିଥାନ୍ତି, ତା ସେଥିରୁ ବିରତ ରହିବା ପାଇଁ ଆମେ ତାଙ୍କୁ ବାରଣ କରିଥାଉ ଏବଂ ତାଙ୍କୁ ଇନ୍ସେଣ୍ଟିଭ୍ ମଧ୍ୟ ଦେଇଥାଉ। ଯଦି ଜଙ୍ଗଲରେ ନିଆଁ ନ ଲାଗିଲା ଆପଣ ଠେଙ୍ଗାପାଳି କରନ୍ତୁ ବା ଅନ୍ୟ କୌଣସି ଦାୟିତ୍ୱ ବଣ୍ଟନର ବ୍ୟବସ୍ଥା ଡେଭଲପ୍ କରନ୍ତୁ, ଯଦି ଆପଣ ଜଙ୍ଗଲରେ ନିଆଁ ନବା ପିଇବା ପାଇଁ ଆଲାଉ କରୁଛନ୍ତି ତାହେଲେ ଆପଣଙ୍କୁ କିଛି ପାରିତୋଷିକ ଆପଣଙ୍କ ଗାଁ ପାଣ୍ଠିକି ଦିଆଯାଏ। ତ ଏଇଭଳିଆ ଲୋକଙ୍କ ସହଯୋଗରେ ଲୋକଙ୍କୁ ସାଙ୍ଗରେ ନେଇ ଆମେ ଏଇଭଳିଆ ଗୋଟେ ବ୍ୟବସ୍ଥା ତିଆରି କରିଥାଉ ଯେମିତିକି ଜୀବଜନ୍ତୁମାନଙ୍କର ଜଙ୍ଗଲ ନିଆଁ ବାସସ୍ଥାନ ହରାଇବା ଭଳି ଯେମିତି ଅବସ୍ଥା ସୃଷ୍ଟି ନ ହୁଏ ଏବଂ ତାଙ୍କର ଖାଦ୍ୟାଭାବ ବା ଜଳାଭାବରୁ କିଛି ଯେମିତି ଅବ୍ୟବସ୍ଥା ନ ହୁଏ ତା ପାଇଁ ମଧ୍ୟ ସମୁଚିତ ବ୍ୟବସ୍ଥା ଆଗରୁ ଗ୍ରହଣ କରାଯାଇଥାଏ।
1: ଆପଣ କହିଲେ ଯେ ଗ୍ରୀଷ୍ମ ଋତୁରେ ସାଧାରଣତଃ ଜଙ୍ଗଲରେ ନିଆଁ ଲାଗିଥାଏ, ଏଇ ଯୋଉ ନିଆଁ ଲାଗିବା ଫଳରେ ଜଙ୍ଗଲର ତ କ୍ଷତି ହେଇଥାଏ, ତା ସହିତ ବନ୍ୟପ୍ରାଣୀମାନଙ୍କର ବିଶେଷ ଭାବରେ କ୍ଷତି ହେଇଥାଏ, ସେଇ ଯୋଉ କ୍ଷତିଟା ହେଇଥାଏ ସେଟା କି ପ୍ରକାରର କ୍ଷତି?
0: କ୍ଷତିକୁ ଯିବା ପୂର୍ବରୁ ଆମେ ବନାଗ୍ନି କେତେ ପ୍ରକାର ଜାଣିବା ଉଚିତ। ମୂଳତଃ ଦୁଇ ପ୍ରକାରର ବନାଗ୍ନି ଆମେ ଦେଖିବାକୁ ପାଉ, ଗୋଟେ ହେଲା ଗ୍ରାଉଣ୍ଡ ଫାୟାର ଯାହାକି ଭୂଇଁରେ ମଧ୍ୟ କେବଳ ନିଆଁ ଚରି ଚରି ଚରି ଚରି ଯାଇଥାଏ ଏବଂ ଉପରକୁ ଉଠିନଥାଏ ବା ଗଛ ଲତାକୁ ଆଫେକ୍ଟ କରିନଥାଏ, ଏବଂ ଆଉ ଗୋଟେ ହେଲା କ୍ରାଉନ୍ ଫାୟାର ଯାହାକି ଗଛର ଡାଳ ପତ୍ର ଆଦିକି ମଧ୍ୟ ଲାଗିଥାଏ। ଆମର ଯେତିକ ଜଙ୍ଗଲ ଅଛି ମୁଖ୍ୟତଃ ଏଇଟା ହେଉଛି ପର୍ଣ୍ଣମୋଚୀ ଜଙ୍ଗଲ, ପର୍ଣ୍ଣମୋଚୀ ଜଙ୍ଗଲରେ ଗଛ ଗୁଡ଼ିକ ଗ୍ରୀଷ୍ମ କାଳରେ ଜଳାଭାବ ଯୋଗୁଁ ପତ୍ର ଝଡ଼ା ଦେଇଥାନ୍ତି ଏବଂ ଜଙ୍ଗଲର ଏଣ୍ଟାୟାର ତଳଟା ପତ୍ରରେ ଆଚ୍ଛାଦିତ ହୋଇଥାଏ, ଏବଂ କୌଣସି ଜାଗାରେ ଯଦି ଉତ୍ତାପ ଅଧିକ ହୁଏ ତାହେଲେ କୌଣସି ଗୋଟେ ସ୍ଥାନରେ ନିଆଁର ସଞ୍ଚାର ହୋଇଥାଏ ଏବଂ ତାପରେ ସେ ନିଆଁଟି କ୍ରମଶଃ ବ୍ୟାପିବାକୁ ଲାଗିଥାଏ। ତେଣୁ ଆମର କେବଳ ଗ୍ରାଉଣ୍ଡ ଫାୟାର ହୁଏ, ଆମର କ୍ରାଉନ୍ ଫାୟାର ବା ଉପର ଫାୟାର ହୁଏ ନାହିଁ। ତେଣୁ ଆମର ଜଙ୍ଗଲୀ ଜନ୍ତୁମାନଙ୍କର ବିଶେଷ କ୍ଷତି ଏହାଦ୍ୱାରା ସାଧିତ ହୋଇନଥାଏ, କିନ୍ତୁ କିଛି ପକ୍ଷୀମାନଙ୍କର ଅଣ୍ଡା, ସେମାନଙ୍କର ବସା, ସରୀସୃପ, କୀଟପତଙ୍ଗ ଯେଉଁମାନେ କି ଭୂମିରେ ରହୁଛନ୍ତି ସେମାନଙ୍କର ବାସସ୍ଥାନ ବା ସେମାନଙ୍କର ଜୀବନ ପ୍ରତି କିଛି ବିପଦ ଡେଫିନେଟଲି ରହିଥାଏ। ତେଣୁ ଏହାର ପ୍ରଶମନ କରିବା ପାଇଁ ବୋଲିକିରି ଫାୟାର ଲାଇନ୍ କଟାଯାଇଥାଏ, ଫାୟାର ବ୍ଲୋର ଦେଇକି ଆମେ ଫାୟାର ଫାଇଟିଂ ସ୍କ୍ୱାଡ୍କୁ ନିୟୋଜିତ କରିଥାଉ, ମଞ୍ଚା ବନ୍ଧା ହେଇଥାଏ ଯେଉଁ ଯେଉଁ ଜାଗାରେ ନିଆଁ ଲାଗିଥାଏ, କେନ୍ଦୁପତ୍ର ତୋଳାଳିଙ୍କୁ କହିଥାଉ ଯେ କେବଳ ନିଆଁ ସଞ୍ଚାର ନ କରିକି କେନ୍ଦୁପତ୍ର ତୋଳିବା କାମ ଆପଣ କରିବେ। ମହୁଲ ବା ଟୋଲ ଯଦି ଆପଣ କଲେକ୍ସନ କରୁଛନ୍ତି ତାହେଲେ ସେଇ ଗଛ ମୂଳରେ ଯଦି ନିଆଁ ଲଗାଉଛନ୍ତି ତାହେଲେ ନିଆଁଟି ଲଗେଇକି ଗଛ ତଳଟି ପରିଷ୍କାର କରିସାରିଲା ପରେ ନିଆଁଟି ମଧ୍ୟ ଆପଣ ଲିଭେଇ ଦେବେ। ଏବେ ଦେଖାଯାଉଛି ଯେ ଯେମିତି ମେକାନାଇଜଡ୍ ହାର୍ଭେଷ୍ଟିଂ ହେଉଛି କ୍ରପ୍ସ ଗୁଡ଼ାକର, ତେଣୁ ଫସଲ ଗୁଡ଼ିକ ଯେତେବେଳେ ଯନ୍ତ୍ରଚାଳିତ ଦ୍ୱାରା ସେମାନେ ହାର୍ଭେଷ୍ଟ କରୁଛନ୍ତି ବଡ଼ ବଡ଼ ନଡ଼ା ରହିଯାଉଛି ବିଲରେ ଆଉ ତାକୁ ସେଠି ମଧ୍ୟ ସେ ନିଆଁ କିଛି ଲଗାଉଛନ୍ତି। ଏଇଟା କିଛି ବର୍ଷର ଡେଭଲପମେଣ୍ଟ, ଆଗରୁ ସେମିତି ହଉନଥିଲା, କାରଣ ଆଗରୁ ନଡ଼ା ସମ୍ପୂର୍ଣ୍ଣ କାଟିକିରି ଲୋକମାନେ ଏବଂ ଜୀବଜନ୍ତୁ, ଆଜିକାଲି ଜୀବଜନ୍ତୁଙ୍କର ସଂଖ୍ୟା ହୁଏତ କମିଯିବା ହେତୁ ସେଥିପାଇଁ ନଡ଼ା ଦରକାର ପଡ଼ୁନାହିଁ, ତେଣୁ ସେମାନେ ମେସିନ୍ ହାର୍ଭେଷ୍ଟିଂ କରିଦେଉଛନ୍ତି ଏବଂ ପାଳ ବା ନଡ଼ା ଯାହା ହେଉଛି ସେଟା ବିଲ ରହିଛି ତାକୁ ନିଆଁ ଲଗେଇ ଦିଆଯାଉଛି, ତାଦ୍ୱାରା ତା ପାଖରେ ଥିବା ଜଙ୍ଗଲକୁ ମଧ୍ୟ ନିଆଁ ବ୍ୟାପି ଯାଉଛି। ତେଣୁ ସେଥିରେ ମଧ୍ୟ ଆମେ ସଚେତନତା ସୃଷ୍ଟି କରୁଛୁ ଯେ ଆପଣ ତାକୁ ସେମିତି କରନ୍ତୁ ନାହିଁ। ଏକ ତ ଆପଣଙ୍କର ବିଲର ଯୋଉ ଉର୍ବରକ୍ତା ଅଛି ସେଥିରେ କମିଯିବ, ଉପଜୀବନତା ସେ କ୍ଷମତା ତାର କମିଯିବ ଏବଂ ଜଙ୍ଗଲରେ ମଧ୍ୟ ନିଆଁ ବ୍ୟାପିଲେ ତା ମଧ୍ୟ ଆପଣଙ୍କ କ୍ଷତି ହେବ ଏବଂ ପରିବେଶରେ ଉତ୍ତାପ ଏବଂ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢ଼ିଯିବ। ତେଣୁ ଏହିସବୁ ସଚେତନତା ମାଧ୍ୟମରେ ଆମେ ବନାଗ୍ନି ପ୍ରଶମନ ଏବଂ ବନାଗ୍ନି କଣ୍ଟ୍ରୋଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛୁ।
1: ଆଉ ମଧ୍ୟ କିଛି ଜାଗାରେ ଦେଖାଯାଉଛି ଯେ ପୋଡୁ ଚାଷ ପାଇଁ ସେମାନେ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି, ଏଇଟା କ'ଣ ସତ କଥା?
0: ସତ କଥା, କିନ୍ତୁ ଏଇଟା ବେସିକାଲି ଆମେ ସବୁ ଜାଗାରେ ଦେଖୁନା, ଆମର ବେସିକାଲି ମାଳ ଅଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ଯୋଉଠି ଆମର ପାହାଡ଼ରେ ଚାଷ ହୁଏ ବେସିକାଲି, ସେଇ ଜାଗାରେ କ'ଣ ହୁଏ ନା ଗୋଟେ ରୋଟେସନ ବେସିସ୍ରେ କ'ଣ କରନ୍ତି ସେମାନେ ଏଇ ଜାଗାରେ ଜଙ୍ଗଲରେ ନିଆଁ ଲଗେଇ ଦେବେ ଏବଂ ଚାଷ କରିବେ, ତାର ଉର୍ବରତା ସେ ପାଇଁ କମିଯାଏ, ସେ ପୁଣି ଆଉ ଗୋଟେ ଜାଗାକୁ ପଳାନ୍ତି, ସେଠି କିଛି ଯୋଉ ଜଙ୍ଗଲ ତାକୁ ପୁଣି କାଟି ଦିଅନ୍ତି, ଏମିତି କରିକି 5 ବର୍ଷ ପରେ ପୁଣି ଏ ଜାଗାକୁ ଫେରିକି ଆସନ୍ତି। ତେଣୁ ଏହାଦ୍ୱାରା କ'ଣ ହୁଏ ବେସିକାଲି ଏପ୍ରିଲ ମେ ରେ ଏଇ ପୋଡ଼ୁ ଚାଷ ଜନିତ ଜଙ୍ଗଲ ନିଆଁଟି ଦେଖିବାକୁ ମିଳିଥାଏ ଏବଂ ଏହାଦ୍ୱାରା ଆମର ସୁନାବେଡ଼ା ଠାରୁ ନେଇକରି ଫୁଲବାଣୀ, ବାଲିଗୁଡ଼ା, ରାୟଗଡ଼ା ଏ ଅଞ୍ଚଳ ଗୁଡ଼ାକରେ ବେସିକାଲି ପୋଡ଼ୁ ଚାଷର ପ୍ରାଦୁର୍ଭାବଟା ବେଶୀ ଦେଖାଯାଏ। ତେଣୁ ଆମେ ତାଙ୍କୁ କହୁ ଯେ ଏଇଭଳିଆ ଚାଷ ଦ୍ୱାରା ବିଶେଷ ଲାଭ ହୁଏ ନାହିଁ, ବରଂ ବହୁତ ଏଥିରେ ଶ୍ରମ ଯାଏ ଏବଂ ଏହି ଶ୍ରମର ଅନୁରୂପ ଆପଣଙ୍କୁ ଫଳ ମିଳେ ନାହିଁ। ତେଣୁ ପ୍ରାକୃତିକ ଉପାୟରେ ଏବଂ ଜୈବିକ ପଦ୍ଧତିରେ ଚାଷ କରିବା ଦ୍ୱାରା ପୋଡ଼ୁ ଚାଷ ଉପରେ ଆପଣ ନିର୍ଭର ହେବାକୁ ପଡ଼ିବ ନାହିଁ, କିମ୍ବା ଜଙ୍ଗଲ ନିଆଁ ଏବଂ ତା ଦ୍ୱାରା ହେଉଥିବା ପ୍ରଦୂଷଣର ମଧ୍ୟ ଭୟାବହତା କମିଯିବ।
1: ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ

0: ପ୍ରତିବର୍ଷ ନିଆଁ ଲାଗୁଛି, ସେଇ ନିଆଁକୁ ବନ ବିଭାଗ କିପରି ପ୍ରତିହତ କରୁଛି? ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେ ସଚେତନତାର ଅଭାବ ରହୁଛି କି?
1: ସଚେତନତାର ଅଭାବ କହି ହବ ନାହିଁ, ସଚେତନତା ସବୁ ସମୟରେ ଆମେ କରିଥାଉ, କିନ୍ତୁ ବହୁତ ଲୋକ ଜାଣିଶୁଣି ମଧ୍ୟ ନିଆଁ ଲଗାନ୍ତି। କିଛି ଲୋକ ସଚେତନ ନୁହନ୍ତି, ଏହା କହିବି ଯେ ସମସ୍ତେ ସଚେତନ ନୁହନ୍ତି, ତେଣୁ କିଛି ସଚେତନ ଅଛନ୍ତି ଏବଂ ସେମାନେ ମଧ୍ୟ ଆମକୁ ସଚେତନତା ବାର୍ତ୍ତା ଆଗକୁ ନେବାରେ ସାହାଯ୍ୟ ମଧ୍ୟ କରିଥାନ୍ତି, କିନ୍ତୁ କିଛି ଲୋକ ଥାଆନ୍ତି ଯେଉଁମାନେ ସବୁ ଜିନିଷ ଜାଣିଶୁଣି ମଧ୍ୟ ନିୟମକୁ ହାତକୁ ନିଅନ୍ତି ଏବଂ ଅନିୟମିତତା କରିଥାନ୍ତି। ସେଇଭଳିଆ ଲୋକମାନଙ୍କ ପାଇଁ ଆମେ ଫୌଜଦାରୀ ମକଦ୍ଦମା କରିଥାଉ, ତାଙ୍କୁ ଆରେଷ୍ଟ କରିଥାଉ ଏବଂ ନିୟମ ଅନୁସାରେ ତାଙ୍କ ଅନୁସାରେ କୋର୍ଟ ଚାଲାଣ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। କିନ୍ତୁ ଯେଉଁମାନେ ଜାଣିନଥାନ୍ତି ବା ଅନ୍ଧବିଶ୍ୱାସ ବଶତ, ରୂଢି ବଶତ ବା ଗୋଟେ ଅଭ୍ୟାସ ବଶତ ସେମାନେ ଏଇଟିକୁ କରିଥାନ୍ତି, ସେମାନଙ୍କ ପାଇଁ ଆମେ ସଚେତନତା କାର୍ଯ୍ୟକ୍ରମ କରିଥାଉ। ଶିକାର ଜନିତ ନିଆଁ ଗୋଟେ ପ୍ରମୁଖ କାରଣ ନିଆଁ ଲାଗିବାର, ବନାଗ୍ନି ଲାଗିବାର, ଏବଂ ତାଙ୍କ ପାଇଁ ବୋଲି ଦୃଢ଼ ପଦକ୍ଷେପ ମଧ୍ୟ ବିଭାଗ ଗ୍ରହଣ କରିଥାଏ। କିନ୍ତୁ ଯେମିତି ମୁଁ କହିଲି, ବନଜାତ ଦ୍ରବ୍ୟ ତୋଳିବାରେ ବହୁତ ସମୟରେ ନିଆଁ ସଞ୍ଚାର ଜଙ୍ଗଲ ଅଞ୍ଚଳ ମଧ୍ୟରେ ହେଇଥାଏ, ବହୁତ ସମୟରେ ପର୍ବପର୍ବାଣି ଯେମିତିକି ଦଣ୍ଡ ହେଲେ ଲୋକ ନିଆଁ ଲଗେଇଛନ୍ତି, ଏଇଟା ଗୋଟେ ପ୍ରଥା ନାଁରେ ଏଇଟା କରାହେଇଥାଏ। ଏଇ ପ୍ରଥାକୁ ମଧ୍ୟ ଅଟକେଇବା ପାଇଁ ଆଉ ୟାର କିଛି ପ୍ରଥା ସହିତ ବା ସଂସ୍କୃତି ସହିତ କିଛି ୟାର ସାମଞ୍ଜସ୍ୟ ନାହିଁ ଏବଂ ଏଇଟା ଗୋଟେ କୁପ୍ରଥା ଏବଂ ସଂସ୍କୃତିର ଅଂଶବିଶେଷ ନୁହଁ ବୋଲି ବହୁତ ସମୟରେ ସଚେତନତା ବାର୍ତ୍ତା ମଧ୍ୟ କରିଥାଉ। ତେଣୁ ୟା ଦ୍ୱାରା ଆମେ ଲୋକଙ୍କୁ ସଚେତନତା ପାଇଁ ବାଦୀପାଲା ହଉ, ଘୁଡ଼କି ନାଚ ହଉ, ଷ୍ଟ୍ରିଟ୍ ଡାନ୍ସ ହଉ, ପେଣ୍ଟିଂ ହଉ, ଚିତ୍ରାଙ୍କନ ପ୍ରତିଯୋଗିତା ହଉ, ସେ ମଧ୍ୟ କରାଯାଉଛି ଏବଂ ଛୋଟ ଛୁଆଙ୍କୁ ଏଇ ବାର୍ତ୍ତା ଦେବା ପାଇଁ ବୋଲିକରି ଅନେକ ସମୟରେ ଛୋଟ ଛୋଟ ପ୍ରତିଯୋଗିତା ମଧ୍ୟ ତାଙ୍କ ଭିତରେ
0: ସ୍କୁଲ କଲେଜରେ ସବୁ
1: ଆମେ ଅନୁଷ୍ଠିତ କରିଥାଉ ଏବଂ ତା ଦ୍ୱାରା ଏଇ ବାର୍ତ୍ତା ଦେବାକୁ ଚେଷ୍ଟା କରିଥାଉ ଯେ ଆମେ ସମସ୍ତେ ଚେଷ୍ଟା କଲେ ଜଙ୍ଗଲ ନିଆଁକୁ ଆମେ ଆୟତ କରିପାରିବା।
0: ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ବନ ବିଭାଗ ଆଉ ସବୁ କିଛି ପଦକ୍ଷେପ ନେଉଛି କି?
1: ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ଆମେ ଫାୟାର ଡିପାର୍ଟମେଣ୍ଟ ସହିତ ଆମେ କୋଡିନେସନ କରୁଛୁ, ୟାର ଗୋଟେ ଡିଷ୍ଟ୍ରିକ୍ଟ ଲେଭେଲ ପ୍ଲାନିଂ କରାହୁଏ। ଏଇ ଡିଷ୍ଟ୍ରିକ୍ଟ ଲେଭେଲ ପ୍ଲାନିଂର ହେଡ୍ ହେଉଛନ୍ତି କଲେକ୍ଟର ଏବଂ କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ନିର୍ଦ୍ଦିଷ୍ଟ ଜିଲ୍ଲା ପାଇଁ ଗୋଟେ ଫାୟାର ପ୍ଲାନ୍ ତିଆରି କରାଯାଏ। ଫାୟାର ପ୍ଲାନ୍ଟି ଡିଏଫ୍ଓ ପ୍ରସ୍ତୁତ କରିଥାନ୍ତି ଏବଂ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥାଏ। ଏଥିରେ ଯେଉଁ ଯେଉଁ ବିଭାଗ ସଂଶ୍ଲିଷ୍ଟ ହେବେ, ଯେମିତିକି ଫାୟାର ଡିପାର୍ଟମେଣ୍ଟ, ଜଙ୍ଗଲ ବିଭାଗ, କେନ୍ଦୁପତ୍ର ବିଭାଗ, କୃଷି ବିଭାଗ, ଯେଉଁଥିରେ ଆମର ଯେଉଁ କୃଷି ପଦାର୍ଥ ଜଳେଇବା ଯୋଗୁଁ ଦିନ ଜନିତ ଯେଉଁ ନିଆଁ ଲାଗିଥାଏ, ଏସବୁ ବିଭାଗକୁ ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁସାରେ କାର୍ଯ୍ୟଗୁଡ଼ିକ ଆବଣ୍ଟିତ ହୋଇଥାଏ। ଇଏ ରହିଲା ବିଭାଗ ସ୍ତରର କଥା। ଦ୍ୱିତୀୟ ଜିନିଷ ହେଲା, ଆମେ ଟେକ୍ନୋଲୋଜି ମାଧ୍ୟମରେ ମଧ୍ୟ ଏହାକୁ ଆମେ କଣ୍ଟ୍ରୋଲ କରିଥାଉ, ଯେମିତିକି ଆମର ଟାୱାର ଉପରେ କ୍ୟାମେରା ମାଉଣ୍ଟେଡ୍ ହେଇକି ଥାଏ, ଯାହାକି ବହୁତ ଦୂରରୁ ନିଆଁ କିମ୍ବା ଧୂଆଁ ସେ ସମ୍ବେଦନଶୀଳ ଅଞ୍ଚଳକୁ ତୁରନ୍ତ ଜାଣିଦେଇପାରିବ ଏବଂ ତାର ସଠିକ୍ GPS ଲୋକେସନ୍ ଆମକୁ ପଠାଇ ଦେଇପାରିବ। ଆମର ଫାୟାର ଫାଇଟିଂ ସ୍କ୍ୱାଡ୍ ଗାଡ଼ି ସହିତ ରେଡି ହେଇକି ଥାନ୍ତି, ଆଡଭାନ୍ସ ଲୋକେସନ୍ରେ ଥାନ୍ତି, ଯେମିତିକି ତ୍ୱରିତ ବେଗରେ ସେଠି ଯାଇକି ପହଞ୍ଚି ପାରିବେ ଏବଂ ନିଆଁଟି ବ୍ୟାପିବା ପୂର୍ବରୁ ତାକୁ ଯେମିତି ଆୟତ୍ତ କରାଯାଇପାରିବ। ଅଗ୍ନି ନିର୍ବାପନ ଦସ୍ତା ଗୁଡ଼ିକ ମଧ୍ୟ ନିୟୋଜିତ ହୋଇଥାନ୍ତି ଏହି ସମୟ ପାଇଁ ଏବଂ ପାଞ୍ଚ ମାସ, ବେସିକାଲି ଅଗ୍ନି ସିଜନ୍ଟା ହେଲା ପାଞ୍ଚ ମାସ, ଯେଉଁଟାକି ଆମେ ଦେଖୁଛୁ ଫେବୃଆରୀ 15 ତାରିଖ ରୁ ଜୁଲାଇ 15 ପର୍ଯ୍ୟନ୍ତ ଆମେ ଏହି ସମୟରେ ନିଆଁଟି ବ୍ୟାପିବାର ବିଶେଷ ଭୟ ଥାଏ, ତେଣୁ ଏହି ସମୟରେ ଦସ୍ତା ଗୁଡ଼ିକ ମଧ୍ୟ ନିୟୋଜିତ ହୋଇଥାନ୍ତି। ଏହାଛଡ଼ା ନିରୀକ୍ଷଣ ଗମ୍ବୁଜମାନ ବିଭିନ୍ନ ସମୟରେ ନିର୍ମାଣ କରାଯାଇଥାଏ, ମଞ୍ଚା ଗୁଡ଼ିକରେ ମଧ୍ୟ ଲୋକ ଥାଆନ୍ତି ଏବଂ ୟାକୁ ନିରୀକ୍ଷଣ କରୁଥାନ୍ତି। ଡ୍ରୋନ୍ ସାହାଯ୍ୟରେ ଏବଂ ଥର୍ମାଲ ଡ୍ରୋନ୍, ଯେଉଁଟାକି ରାତିରେ ମଧ୍ୟ ନିଆଁକୁ ଦେଖିପାରିବ, ଯେଉଁଥିରେ ମଣିଷ ଯାଇପାରିବ ଜଙ୍ଗଲ ଭିତରକୁ, ତା ସାହାଯ୍ୟରେ ମଧ୍ୟ ଆମେ ଆଡଭାନ୍ସ ଟେକ୍ନୋଲୋଜି ୟୁଜ୍ କରିକି ସଠିକ୍ ସମୟ ଆମେ ଜାଣିଦେଇପାରୁଛୁ। ଏବଂ ଏଇ ଯେଉଁ ନିଆଁ ଗୁଡ଼ିକ ମଧ୍ୟ ସାଟେଲାଇଟ୍ ଉପରେ ଥିବା ସାଟେଲାଇଟ୍ର ହିଟ୍ ସେନ୍ସିଂ କ୍ୟାମେରା ଦ୍ୱାରା ଏଇଟା ଗ୍ରହଣ କରାଯାଇଥାଏ ଏବଂ ଏଇଟା ଗ୍ରାଉଣ୍ଡ ଷ୍ଟେସନକୁ ପଠା ହେଇଥାଏ। ତାପରେ ଏକ୍ଜାକ୍ଟ GPS ଲୋକେସନ ମିଳିଥାଏ, ଯାହାକି ଆମେ ଫିଲ୍ଡ ଲେଭେଲ ଫଙ୍କସନାରୀଙ୍କ ପାଖକୁ ପଠାଇ ଦେଇଥାଉ। ସେଠି ଆମର ଫରେଷ୍ଟର ଗାର୍ଡ ଏବଂ ରେଞ୍ଜ ଅଧିକାରୀ ଯେଉଁମାନେ ସବୁ ଥାନ୍ତି, ସେମାନେ ଏଇ ଲୋକେସନଟି ପାଇଲା ପରେ ତ୍ୱରିତ ପଦକ୍ଷେପ ନିଅନ୍ତି ଏବଂ ଅଗ୍ନି ନିର୍ବାପନରେ ତାଙ୍କର ଭୂମିକା ଗ୍ରହଣ କରିଥାନ୍ତି।
0: ଜଙ୍ଗଲରେ ନିଆଁ ଲାଗିବାର କାରଣ ଆଉ ତାକୁ ପ୍ରତିହତ କରିବା ପାଇଁ ବନ ବିଭାଗ କେତେ ଅକ୍ଲାନ୍ତ ଚେଷ୍ଟା କରୁଛି, ପରିଶ୍ରମ କରୁଛି ଆଉ ତାକୁ ମଧ୍ୟ ଆୟତ୍ତ କରିପାରୁଛି, ସେ ସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଲେ। ତାହେଲେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ସୁରକ୍ଷା ସମିତି ମାନଙ୍କୁ କ'ଣ ସବୁ ଦାୟିତ୍ୱ ଦିଆଯାଇଛି?
1: ବନ ସୁରକ୍ଷା ସମିତି ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇଛି ଏବଂ ତାଙ୍କୁ ଏହା କୁହାହେଇଛି ଯେ ବନ ବିଭାଗ ଏକା ବନ ପରିଚାଳନା କରିପାରିବ ନାହିଁ। ଆଉ ଯେହେତୁ ବନ ବିଭାଗର ଅଧିକାରୀ ପରିବର୍ତ୍ତନ ହୁଅନ୍ତି ଏବଂ ସେମାନଙ୍କର ବଦଳି ମଧ୍ୟ ହୋଇଥାଏ, ସେମାନେ ଏହି ଅଞ୍ଚଳରେ କିଛି ଦିନ ପାଇଁ ବୋଲିକି ମଧ୍ୟ ରହିଥାନ୍ତି, କିନ୍ତୁ ଯେଉଁମାନେ ସେଇ ଭିଟା ମାଟିର ଲୋକ ଆଉ ଯେଉଁମାନେ ତାଙ୍କର ସେଇ ପାହାଡ଼ ପର୍ବତ ଜଙ୍ଗଲ ଭିତରେ ସେମାନେ ବଢ଼ିଛନ୍ତି, ତାଙ୍କର ସେଇ ଜାଗା ପ୍ରତି ମାୟା ଏବଂ ମମତା ଅହେତୁକ, ତେଣୁ ତାଙ୍କର ସୂଚନା ବିନା, ତାଙ୍କର ସାହାଯ୍ୟ ବିନା, ତାଙ୍କର ସହଯୋଗ ବିନା ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସମ୍ଭବପର ନୁହେଁ। ତେଣୁ ପ୍ରତ୍ୟେକଟି VSSକୁ ଆମେ ଗୋଟେ ନିର୍ଦ୍ଦିଷ୍ଟ ଏରିଆ ଦେଇଥାଉ ଯାହାକୁ ସେମାନେ ଜଗାରଖା କରିପାରିବେ। ତା ଭିତରେ କୌଣସି ଯଦି କିଛି ତ୍ରୁଟି ବିଚ୍ୟୁତି ହେଲା, ସେମାନେ ଆମ ସାହାଯ୍ୟ ନେଇପାରିବେ ଏବଂ ତାଙ୍କର ଯେଉଁଠି କିଛି ଅସୁବିଧା ହେଲା ତାକୁ ଆମେ ଦୂରୀଭୂତ କରିବୁ। ଯଦି ସେମାନେ ତା ଭିତରେ କରୁଥିବା କୌଣସି ଅସାଧୁ ଲୋକଙ୍କୁ ସେମାନେ ଯଦି ଘରନ୍ତି, ତାକୁ ମଧ୍ୟ ଆଇନ ଅନୁସାରେ ସେମାନେ ଆମକୁ ହସ୍ତାନ୍ତର କଲେ ତାଙ୍କ ଉପରେ ମଧ୍ୟ ଆମେ ବିହିତ ପଦକ୍ଷେପ ଗ୍ରହଣ କରିପାରିବୁ। ଏବଂ ଏହି VSS ମାନଙ୍କୁ ଏକ ପାଣ୍ଠି ମଧ୍ୟ ଦିଆଯାଇଥାଏ, ଆଉ ଯେମିତି ମୁଁ କହିଲି କିଛି ଇନ୍ସେଣ୍ଟିଭ୍ ইনসেন্টিভ মধ্যে দিয়া যাই থাকে যে প্রকৃত তাকে ভালো ভাবে জগা রক্ষা করতে তাকে আমি ডিপার্টমেন্ট তরফ পা আবশ্যকীয় জিনিসপত্র যোগাই দিয়া যাই এবং যেমিতি কি সেমানে তাঙ্কর যো নিয়া লিভেইবারে বা নিয়াকু জগা রক্ষা করিবারে আমাকু যেমিতি সে সহযোগ করি পারিবে তেন তাকে নির্দিষ্ট দায়িত্ব মধ্যে দিয়া হইছে এবং সময় সময় তাকে সুবিধা অসুবিধা মধ্যে ডিপার্টমেন্ট সব সময়।

0: ବୁଝୁଥାଏ ଏବଂ ତାକୁ ତାର ନିରାକରଣ କରୁଥାଏ।
1: ବନ୍ୟପ୍ରାଣୀ ଶିକାରକୁ ରୋକିବା ପାଇଁ ବନ ବିଭାଗର ତ ଦାୟିତ୍ୱ ରହିଛି, କର୍ତ୍ତବ୍ୟ ରହିଛି, ଆଉ ସିଏ ମଧ୍ୟ ଠିକ ଭାବରେ ସେ କାର୍ଯ୍ୟକୁ ସମ୍ପାଦନ କରୁଛି। ତାହେଲେ ବନ ସୁରକ୍ଷା ସମିତି କିଛି ଆପଣଙ୍କୁ ଏଇ ଶିକାରକୁ ରୋକିବା ସମ୍ପର୍କରେ ସାହାଯ୍ୟ କରିଥାଏ କି?
0: ବନ ସୁରକ୍ଷା ସମିତି ବହୁତ ସାହାଯ୍ୟ କରିଥାନ୍ତି। ଅନେକ ସମୟରେ ସେଇମାନେ ହିଁ ଆମକୁ ନିର୍ଦ୍ଦିଷ୍ଟ ସୂଚନା ଦେଇଥାନ୍ତି ଏବଂ ସେ ସୂଚନା ପାଇଁ ବୋଲିକି ତାର ପାରିତୋଷିକ ଦେବାର ମଧ୍ୟ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଆମେ କରିଛୁ। ତାଙ୍କର ନାମ ଗୋପନ ରଖି ଯିଏ ବନ୍ୟ ଶିକାରରେ ଲିପ୍ତ ଅଛନ୍ତି ତାଙ୍କର ନାଁ, ଠିକଣା ଏବଂ ଶିକାର ସମ୍ବନ୍ଧୀୟ କୌଣସି ଘଟଣାବଳୀର ବିବରଣୀ ଯଦି ତାଙ୍କ ପାଖରେ ଥାଏ ସେ ଆମକୁ ଦେଇଥାନ୍ତି, ତାଙ୍କୁ ଆମେ ନିର୍ଦ୍ଦିଷ୍ଟ ପୁରସ୍କାର ମଧ୍ୟ ଦେଇଥାଉ। ଏବଂ ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଆମେ ବିବିଧ ପଦକ୍ଷେପ ଗ୍ରହଣ କରିଛୁ। ଯେମିତିକି ଶିମିଳିପାଳରେ କିଛି ମାସ ତଳେ ଆପଣ ଜାଣିଥିବେ ଯେ ହାତୀ ଶିକାରର ଟିକେ ଇନ୍ସିଡେଣ୍ଟ ଦେଖିବାକୁ ପଡ଼ିଲା, ତେଣୁ ସେଠି ଆମେ କ'ଣ କଲୁ, ବହୁତ ସମୟରେ ଏହି ଶିକାରୀମାନେ ଆମର ବନ ବିଭାଗ କର୍ମଚାରୀଙ୍କ ଉପରେ ଗୁଳିଚାଳନା ମଧ୍ୟ କରିଥିଲେ। ତେଣୁ ଏବେ ବର୍ତ୍ତମାନ ତିନିଟି ଜାଗାରେ ଗୋଟିଏ କମ୍ପାନୀ ଓଡ଼ିଶା ରିଜର୍ଭ ପୋଲିସ ଫୋର୍ସ, ଯାକୁ ଓଏସ୍ଏପି କୁହାଯାଉଛି, ଓଡ଼ିଶା ଷ୍ଟେଟ୍ ଆର୍ମ ପୋଲିସ ଫୋର୍ସ, ତାଙ୍କୁ ଆମେ ନିୟୋଜିତ କରିଛୁ। ତା ସହିତ ଏକ୍ସ ମିଲିଟାରୀ ମ୍ୟାନ୍ ମାନଙ୍କୁ ମଧ୍ୟ ଆମେ ନିୟୋଜିତ କରିଛୁ। ଆମର ଯେଉଁମାନେ ଜଗାରଖା କରୁଛନ୍ତି ତାଙ୍କୁ ମଧ୍ୟ ବିଶିଷ୍ଟ ପୋଚରମାନଙ୍କ ସହିତ ଡିଲ୍ କରିବା ପାଇଁ ତାଲିମ ମଧ୍ୟ ଦିଆଯାଉଛି। ଏବଂ ଏହି ତାଲିମ ଭିତରେ ମଧ୍ୟ ବନ ସୁରକ୍ଷା ସମିତିର ଯେଉଁ ଆଗଧାଡ଼ିରେ ଥିବା ଏବଂ ସହଯୋଗ କରୁଥିବା ଲୋକମାନଙ୍କୁ ମଧ୍ୟ ଏହି ତାଲିମ ଶିବିର ଭିତରେ ତାଙ୍କୁ ଜଡ଼ିତ କରାଯାଉଛି। ଯେମିତି ତାଙ୍କୁ ବି ଲାଗିବ ଯେ ଏହି ଜଙ୍ଗଲ ସୁରକ୍ଷା ତାଙ୍କର ପାଇଁ ମଧ୍ୟ କିଛି ଗୁରୁ ଦାୟିତ୍ୱ ରହିଛି ଏବଂ ତାଦ୍ୱାରା ଆମେ ସ୍ପେସିଫିକ୍ ଇଣ୍ଟେଲିଜେନ୍ସ ମଧ୍ୟ ପାଇପାରୁଛୁ ଏବଂ ସଫଳ ମଧ୍ୟ ହେଉଛୁ ଯଦି କିଛି ଇଲିସିଟ୍ ଟ୍ରାଫିକ୍ ହେଉଛି, ଯେମିତିକି ହାତୀ ଦାନ୍ତ, ବାଘ ଚମଡ଼ା, ବଜ୍ରକାପ୍ତା କାତି, ଏଇଭଳିଆ ଜିନିଷ ଯେତେବେଳେ କୌଣସି ଜାଗାରେ ଶିକାର ହେଇସାରିଲା ପରେ ଏଇଟା ଏକ ସ୍ଥାନ ଅନ୍ୟ ଏକ ସ୍ଥାନକୁ ଯେତେବେଳେ ଯାତାୟାତ ସମୟରେ ଧରା ପଡ଼ୁଛି, ଏହି ସୂଚନା ଆମକୁ ବହୁତ ଇମ୍ପୋର୍ଟାନ୍ସ ଦେଉଛି ଏବଂ ଏଥିରେ ସ୍ଥାନୀୟ ଲୋକମାନଙ୍କର ଯେଉଁ ସୂଚନା ଆମକୁ ଦେଉଛନ୍ତି ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ଏବଂ ଏଥିରେ ଅହେତୁକ ମାତ୍ରାରେ ଆମେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଛୁ।
1: ତାହେଲେ ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷାକୁ ନେଇ ଆମ ଶ୍ରୋତା ବନ୍ଧୁମାନଙ୍କୁ କ'ଣ କହିବେ?
0: ଏହି ବର୍ଷ ଆମର ଅନ୍ୟ ବର୍ଷ ତୁଳନାରେ ଏଥରକ ଅଧିକ ଗ୍ରୀଷ୍ମ ପ୍ରବାହ ଏବଂ ହିଟ୍ ୱେଭ୍ ହେଉଛି। ଏହା ପାଇଁ ସରକାର ବିଭିନ୍ନ ସମୟରେ ଏସ୍ଆର୍ସିଙ୍କ ଅଫିସ ତରଫରୁ ଏବଂ ବନ ବିଭାଗ ଅଫିସ ତରଫରୁ ମଧ୍ୟ ବହୁତ ସଚେତନତାମୂଳକ ବାର୍ତ୍ତା ବହୁତ ସମୟରେ ଆମକୁ ଦେଇଛନ୍ତି। ସେ ମାର୍ଗଦର୍ଶିକା ତକ ଆପଣଙ୍କୁ ଅବଲମ୍ବନ କରିବା ଦରକାର ଆପଣଙ୍କର ଏବଂ ଆପଣଙ୍କ ପରିବାର ବର୍ଗଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବୋଲି। ଆଉ ଏଥିରେ ମଧ୍ୟ ବନ୍ୟପ୍ରାଣୀଙ୍କ ପାଇଁ ଟିକେ ସଦୃଢ଼ତା ସହିତ ଆପଣଙ୍କର ଆଚରଣ ରହିବା ଉଚିତ। ଘର ବାହାରେ କିଛି ପାଣି ପାତ୍ର ରଖିଦିଅନ୍ତୁ, ଯେମିତିକି ଗାଈଟେ ହେଲା, ଚଢ଼େଇଟେ ହେଲା, ସେମାନେ ତାଙ୍କର ଜଳ ଶୁଷ୍କତାକୁ ଦୂର କରିପାରିବେ। ପାଖରେ ଯଦି କୌଣସି ଚଢ଼େଇ ଫଡ଼େଇ ବସା ଅଛି ତାକୁ ଆପଣ ଡିଷ୍ଟର୍ବ କରନ୍ତୁ ନାହିଁ। ବନାଗ୍ନି ପ୍ରଶମନରେ ମାନେ ଆମର ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ସହଯୋଗ କରନ୍ତୁ। ଦରକାର ମୁତାବକ ଯଦି କି ଅସାଧୁ ଲୋକ ଅଛନ୍ତି ତାର ସୂଚନା ଦିଅନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ ଆପଣଙ୍କର ପରିଚୟ ଗୁପ୍ତ ରଖାଯିବ ଏବଂ ଏଇ ଯେଉଁ ଆପଣଙ୍କର ଦାୟିତ୍ୱକୁ ବନ ବିଭାଗ ସବୁ ସମୟରେ ମନେ ରଖିବ ଏବଂ ଆପଣ ଯେଉଁ ବାଟରେ ହେଉଛି ନା କାହିଁକି ଯଦି ଆପଣ ଆମକୁ କିଛି ସହଯୋଗ କରିପାରୁଛନ୍ତି ଯାହାକି ଆମର ବନକୁ ଆହୁରି ସୁଦୃଢ଼ କରିବ, ବନ୍ୟପ୍ରାଣୀଙ୍କର ସୁରକ୍ଷା ଦିଗରେ ଏହା ଏକ ମାଇଲ୍ ଖୁଣ୍ଟ ହେବ, ତାହେଲେ ଆପଣଙ୍କର ମଧ୍ୟ ବହୁତ ଏହାଦ୍ୱାରା ବିକାଶ ବି ହେବ ଏବଂ ବନ ବିଭାଗ ଆପଣଙ୍କ ପାଖରେ ସବୁବେଳେ ଋଣୀ ରହିବ। ତେଣୁ ଏତିକି ମାତ୍ର ଶେଷକୁ କହିବି ଯେ ବଞ୍ଚିଲେ ବନ ହସିବେ ଜନ, ଏହା ଏକ କଥା ନୁହଁ, ଏଇଟା ଏକ ପ୍ରଥାରେ ପରିଣତ ହେବା ଉଚିତ ଏବଂ ଆପଣମାନେ ସମସ୍ତେ ଏଥିରେ ବ୍ରତୀ ହେବା ଉଚିତ। ଡିପାର୍ଟମେଣ୍ଟ ଏକାକି କରିପାରିବ ନାହିଁ, ଡିପାର୍ଟମେଣ୍ଟ ସହିତ ହାତରେ ହାତ ମିଶାଇ ଆପଣଙ୍କୁ ଆଗେଇ ଆସିବା ପାଇଁ ଆନ୍ତରିକ ଅନୁରୋଧ। ଧନ୍ୟବାଦ।
1: ସମ୍ୟକ ବାବୁ, ଆପଣ ଆମ ଷ୍ଟୁଡିଓକୁ ଆସିଲେ। ଆଜି ଯୋଉ ଆଲୋଚନାର ବିଷୟ ଥିଲା ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସେ ସମ୍ପର୍କରେ ଭାବଗର୍ଭକ ତଥ୍ୟ ଦେଲେ ଆଉ ସୁନ୍ଦର ଭାବରେ ବୁଝେଇକି ଆମ ଶ୍ରୋତା ବନ୍ଧୁମାନଙ୍କୁ କହିଲେ। ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ବନାନୀ ଶେଷ ହେଲା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ।

ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ ଏକ ତାରିଖରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଚବିଶତମ ଲୋକମେଳା ଏବଂ ସତରତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର ପଚିଶଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରେ ସମୟ ହୋଇଛି ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତେବେ ପ୍ରଥମେ ଶୁଣନ୍ତୁ ଜ୍ୟାକ୍‌ପଟ୍ କଥାଚିତ୍ରରୁ, କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶ୍ରେୟା ଘୋଷାଲଙ୍କ କଣ୍ଠରେ କଥାଚିତ୍ର ଥିଲା ଜ୍ୟାକ୍‌ପଟ୍। ପରବର୍ତ୍ତୀ ହିନ୍ଦୀ କଥାଚିତ୍ର ଗୀତଟି ଶୁଣନ୍ତୁ ଧୁନ୍ଦୁରୁ। ଯୁଗଳ କଣ୍ଠରେ ସଜିଛନ୍ତି କଣ୍ଠଶିଳ୍ପୀ ସୁନିଧି ଚୌହାନ ଏବଂ

ଶ୍ରୋତାବନ୍ଧୁ ଶୁଣୁଥିଲେ ସୁନିଧି ଚୌହାନ ଏବଂ ଉଦିତ ନାରାୟଣଙ୍କ କଣ୍ଠରୁ କଥାଚିତ୍ର ଥିଲା ଢୁଣ୍ଡ। ଏବେ ଶୁଣନ୍ତୁ ଗର୍ଭ କଥାଚିତ୍ରରୁ। ସମବେତ କଣ୍ଠରେ ସାଜିଛନ୍ତି ଜୁବିନ ଏବଂ ସୁନିଧି। ସଙ୍ଗୀତରେ ସାଜିଛନ୍ତି ଅନୁ ମଲ୍ଲିକ ଏବଂ ଗୀତ ରଚନା କରିଛନ୍ତି ଗୀତିକାର ଦେବ କୋହଲି।

ଶ୍ରୋତବନ୍ଧୁ ଶୁଣୁଥିଲେ ଶ୍ରେୟା ଘୋଷାଲଙ୍କ କଣ୍ଠରେ। ବର୍ତ୍ତମାନ ଶୁଣନ୍ତୁ କୁଇନ୍ କଥାଚିତ୍ରରୁ। କଣ୍ଠରେ ସାଜିଛନ୍ତି ଅରିଜିତ ସିଂ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ତ୍ରିବେଦୀ ଏବଂ ଗୀତ ରଚନା କରିଛନ୍ତି ଗୀତିକାର ଅନ୍ଵିତା ଦତ୍ତ।

ଭାରତର 25 ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି ସିଂଘମ୍ ରିଟର୍ଣ୍ଣସ୍ କଥାଚିତ୍ରରୁ। ସଙ୍ଗୀତରେ ସଜେଇଛନ୍ତି ଜିତ୍ ଗାଙ୍ଗୁଲି ଏବଂ ଗୀତ ରଚନା କରିଛନ୍ତି ଗୀତିକାର ସନ୍ଦୀପ ନାଥ ଏବଂ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଅରିଜିତ ସିଂ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରେ ସମୟ ହୋଇଛି, ପ୍ରଚାର କରୁଛୁ କେତୋଟି ଗଜଲ ଗୀତ। କାର୍ଯ୍ୟକ୍ରମର ନାଁ ରହିଛି ଗୀତ ଗଜଲ। ଗଜଲରେ ପ୍ରଥମେ ଶୁଣନ୍ତୁ ମିତାଲି ସିଂଙ୍କ କଣ୍ଠରୁ। ସଙ୍ଗୀତରେ ସଜିଛନ୍ତି ଭୂପିନ୍ଦର ସିଂ, ଗୀତ ରଚନା କରିଛନ୍ତି ନସିମ ଅଜମେରୀ। ଶୁଣନ୍ତୁ ଗୀତ ଗଜଲ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଗଜଲଟି ଜଗଜିତ ସିଂଙ୍କ କଣ୍ଠରୁ। ଏବେ ଶୁଣନ୍ତୁ ଗୁଲାମ ଅଲିଙ୍କ କଣ୍ଠରୁ। ସଙ୍ଗୀତରେ ସାଜିଛନ୍ତି ରଫିକ ହୁସେନ।

0: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗଜଲଟି ଶୁଣୁଥିଲେ ମିତାଲି ସିଂଙ୍କ କଣ୍ଠରୁ। ଗୀତରଚନା କରିଥିଲେ ନସିମ ଅଜମେରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବେ ଶ୍ରୀଜଗନ୍ନାଥଙ୍କ ଭଜନ, କିନ୍ତୁ ତା ପୂର୍ବରୁ ପ୍ରଚାର କରୁଛୁ କେତୋଟି ବିଜ୍ଞାପନ ବିରତି।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କ'ଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
5: ଶୁଣ ଶୁଣ ଶୁଣ, ଗାଁ ଭାଇ ଭଉଣୀମାନେ, KYC ଅପଡେଟ୍ର ମେସେଜକୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ KYC ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ

0: ଆପଣ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ, ଏବଂ ଯଦି କୌଣସି ପରିବର୍ତ୍ତନ ଅଛି ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶ୍ରୀଜଗନ୍ନାଥଙ୍କ ଭଜନ ତାନସେନ ସିଂଙ୍କ କଣ୍ଠରୁ। ଏଥର ଶୁଣନ୍ତୁ ସ୍ନେହଲତା ମହାନ୍ତିଙ୍କ ହୃଦୟସ୍ପର୍ଶୀ ରଚନାକୁ, କଣ୍ଠରେ ତୋଳି ଧରିଛନ୍ତି କଣ୍ଠଶିଳ୍ପୀ ରୀନା ସେନ।

ଶ୍ରୋତାବନ୍ଧୁ ଶୁଣୁଥିଲେ ରୀନା ସେନଙ୍କ କଣ୍ଠରେ ଶ୍ରୀ ଜଗନ୍ନାଥଙ୍କ ଭଜନ। ପରବର୍ତ୍ତୀ ଭଜନଟି ଶୁଣନ୍ତୁ, ଭୀମ ଭୋଇଙ୍କ ଲେଖାରୁ। କଣ୍ଠରେ ସାଜିଛନ୍ତି କଣ୍ଠଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ସେନାପତି।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଗାୟତ୍ରୀ ବୋଷଙ୍କ କଣ୍ଠରେ ପରବର୍ତ୍ତୀ ଶ୍ରୀ ଜଗନ୍ନାଥଙ୍କ ଭଜନଟି ଶୁଣନ୍ତୁ, କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଗୀତିକାର ନାରାୟଣ ପ୍ରସାଦ ସିଂ।

ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ ଏକ ତାରିଖରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଚବିଶତମ ଲୋକମେଳା ଏବଂ ସତରତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର ପଚିଶଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।

ସମାଧାନ ସମାରୋହ 2026 ବନ୍ଧୁଗଣ ମାନ୍ୟବର ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା ଚେକ୍ ବାଉନ୍ସ ମାମଲା ଭୂ ଅଧିଗ୍ରହଣ ଜନିତ ମାମଲା ରଫା ଯୋଗ୍ୟ ଫୌଜଦାରୀ ମାମଲା ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ନୂଆଦିଲ୍ଲୀଠାରେ ଫଇସଲା କରାଯିବ।

0: ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ